ଆକାଶବାଣୀ ବ୍ରହ୍ମପୁର ଆଜି ହେଉଛି ଶୁକ୍ରବାର 1948 ଶତାବ୍ଦ ସମ୍ବତ 2083 ରୌଦ୍ର ସମ୍ବତ୍ସର ଶ୍ରାବଣ ମାସ କୃଷ୍ଣପକ୍ଷ ଦ୍ୱିତୀୟା ଇଂରାଜୀରେ 2026 ମସିହା ଜୁଲାଇ ମାସ 31 ତାରିଖ ସମୟ ବର୍ତ୍ତମାନ ପ୍ରତ୍ୟୁଷ 5:59 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସଦିଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରି ଏଇଠି ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏହି ଆପ୍ ଯୋଗେ। ଚାଣକ୍ୟ କହିଛନ୍ତି, ଜ୍ଞାନୀ ମଣିଷ ମାୟାଜାଲରେ ନ ପଡ଼ି ମୁକ୍ତ ଭାବରେ ବିଚରଣ କରିବାକୁ ସକ୍ଷମ ହୋଇଥାଏ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ 6:00 ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଭକ୍ତି ଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିର ଶେଷ ଗୀତଟି ନେଇଛୁ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ, ଗୀତିକାର ଶେଷାନନ୍ଦ ଦାସ କାନୁନଗୋ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିକୁ। ଆଜିକାର ଗୀତଗୁଡ଼ିକୁ କଣ୍ଠଦାନ କରିଥିଲେ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ପ୍ରଫୁଲ୍ଲ କର, ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନ, ସୁମିତା ଗରାବୁଡ଼ୁ, କରୁଣାକର, ଶ୍ୟାମାମଣି ଦେବୀ ଏବଂ ଅକ୍ଷୟ ମହାନ୍ତି। ଗୀତଗୁଡ଼ିକୁ ରଚନା କରିଥିଲେ କବିକାଳ ହଂସ ଗୋପାଳକୃଷ୍ଣ, ଗୁରୁଚରଣ ଅଧିକାରୀ ଭକ୍ତଚରଣ ଦାସ, ସନ୍ଥକବି ଭୀମଭୋଇ, ଡକ୍ଟର ତିରୁପତି ସାହୁ, ଭକ୍ତକବି ବର୍ଣ୍ଣମାଳୀ ଦାସ ଏବଂ ଶୀର୍ଷାନନ୍ଦ ଦାସ କାନନଗୋ। ଏଥିସହ ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।
1: ଯଥାର୍ଥ ଉପାସନା କହିଲେ ଆମେ କ'ଣ ବୁଝୁ? ଏହି ସମ୍ବନ୍ଧରେ ଚିନ୍ତନ କଲାବେଳେ ଆମ ଆଖି ଆଗରେ ସ୍ତୁତି, ପ୍ରାର୍ଥନା, ଉପାସନା ତିନିଟି ଜିନିଷ ଆସେ। ଅନେକ ଲୋକ ସ୍ତୁତି, ପ୍ରାର୍ଥନା, ଉପାସନାକୁ ଏକ ବୋଲି ଭାବନ୍ତି, କିନ୍ତୁ ବୁଝିବା ଦରକାର ଯିଏ ଯାହା ତାହାକୁ ତାହା କହିବା ସ୍ତୁତି। ଈଶ୍ୱର ଦୟାଳୁ, ଈଶ୍ୱରଙ୍କୁ ଦୟାଳୁ କହିବା ହିଁ ସ୍ତୁତି, ଈଶ୍ୱର ଦୟା ହିଁ ନ ବୋଲି କହିବା ନିନ୍ଦା। ଯିଏ ଯାହା ତାହାକୁ ତାହା କହିବା ଯଦି ସ୍ତୁତି, ତେବେ ପ୍ରଭୁଙ୍କର ଗୁଣ ବର୍ଣ୍ଣନ କରିବା ହିଁ ସ୍ତୁତି। ପ୍ରଭୁଙ୍କର ଗୁଣ ବର୍ଣ୍ଣନ କଲାବେଳେ ମୋ ପାଖରେ ଯେଉଁ ଜିନିଷ ଅଭାବ ଅଛି ମୁଁ ପ୍ରଭୁଙ୍କ ନିକଟରେ ମାଗେ, ପ୍ରାର୍ଥନା କରେ। ପ୍ରାର୍ଥନା କରିବାର ମଧ୍ୟ ଅର୍ଥ ବୁଝିବା ଦରକାର। ପ୍ରାର୍ଥନା ହେଉଛି ନିଜର ସମସ୍ତ ଶକ୍ତିକୁ ବିନିଯୋଗ କରିସାରିଲା ପରେ, ଯେତେବେଳେ ମୁଁ ସମସ୍ୟାର ସମାଧାନ କରିବା ପାଇଁ ଅସମର୍ଥ ହୁଏ, ସେତେବେଳେ କୌଣସି ମହାନ ଲୋକ କିମ୍ବା ପ୍ରଭୁଙ୍କ ନିକଟରେ ମୋର ଯାଚନା କରିବାକୁ ମୁଁ ପ୍ରାର୍ଥନା ବୋଲି କୁହେ। ଯେତେବେଳେ ପ୍ରାର୍ଥନା ପୂରଣ ହେଲା ପରେ ମୁଁ ସମର୍ଥ ହୁଏ, ସେତେବେଳେ ପ୍ରଭୁଙ୍କ ନିକଟରେ ଉପାସନା କରିବାର ଯୋଗ୍ୟ ହୁଏ। ଉପ ମାନେ ନିକଟ, ଆସନ ମାନେ ହେଉଛି ବସିବା। ପ୍ରଭୁଙ୍କ ନିକଟରେ ବସିବା ପାଇଁ ମୁଁ ସମର୍ଥ ହୁଏ। ପ୍ରଭୁ ଯେମିତି ପରମାତ୍ମା, ମୁଁ ସେମିତି ମଧ୍ୟ ଜଣେ ଆତ୍ମା। ଆତ୍ମା ଭାବରେ

0: ପ୍ରଭୁଙ୍କ ନିକଟରେ ବସିବା, ପ୍ରଭୁ ମୋର ଓ ମୋ ପ୍ରଭୁଙ୍କର ବୋଲି ଭାବି ସମସ୍ତ ବସ୍ତୁକୁ ଆସକ୍ତରହିତ ଭାବେ ପ୍ରୟୋଗ କରିବି। ପ୍ରଭୁ ମୋତେ ସବୁଠାରେ ଦେଖୁଛନ୍ତି, ତାଙ୍କୁ ଲୁଚାଇ କୌଣସି କର୍ମ କରିହେବ ନାହିଁ। ସେ ମୋତେ କର୍ମଫଳ ହିଁ ଦେବେ। ତାଙ୍କ କର୍ମଫଳରୁ ଯେଡ଼େ ବଡ଼ ବିଦ୍ୱାନ ହେଲେ ବି, ଯେତେ ଧନୀ ହେଲେ ବି, ଯେତେ ଶକ୍ତିମାନ ହେଲେ ବି, କେହି ରକ୍ଷା ପାଇପାରିବେ ନାହିଁ। ପିତାମହ ଭୀଷ୍ମ, ଯୋଗେଶ୍ୱର କୃଷ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ, କେହି ତାଙ୍କ କର୍ମଫଳରୁ ରକ୍ଷା ପାଇନାହାନ୍ତି। ମୁଁ କେମିତି ରକ୍ଷା ପାଇବି? ତେଣୁ ପ୍ରଭୁଙ୍କୁ ଯଥାର୍ଥ ରୂପେ ଜାଣିବି, ତାଙ୍କର ଗୁଣକର୍ମ ସ୍ୱଭାବକୁ ଅବଗତ ହୋଇ ମୁଁ ନିଜେ ତାଙ୍କର ସେ ବିଚାରକୁ ନିଜ ଜୀବନରେ ପ୍ରୟୋଗ କଲେ ପ୍ରଭୁଙ୍କର ଅନୁକୂଳ କର୍ମ କରିବାରେ ସମର୍ଥ ହେବି। ଅଗ୍ନି ନିକଟରେ ବସିଲେ ଶୀତଳତା ଦୂର ହୁଏ, ଜଳ ମଧ୍ୟରେ ପ୍ରବେଶ କଲେ ଉଷ୍ମତା ନଷ୍ଟ ହୁଏ। ଠିକ୍ ସେହିପରି ପ୍ରଭୁଙ୍କ ନିକଟରେ ମୁଁ ଯେତେବେଳେ ବସିଛି, ମନୁଷ୍ୟ ଦୁଃଖ ସୁଖର ଉର୍ଦ୍ଧ୍ୱକୁ ଯାଇ ଆନନ୍ଦ ଭିତରେ ନିମଗ୍ନ ହେବା ପାଇଁ ମୁଁ ପ୍ରଯତ୍ନ କରିବି। ପ୍ରଭୁ ଯେହେତୁ ଆନନ୍ଦମୟ, ତାଙ୍କ ନିକଟରେ ଆନନ୍ଦର ଭଣ୍ଡାର ଅଛି। ମୁଁ କ୍ଷଣିକ ସୁଖକୁ ଆନନ୍ଦ ବୋଲି ଭାବୁଛି। କ୍ଷଣିକ ସୁଖ ବୃଦ୍ଧି ହେଲେ ଦୁଃଖରେ ପରିଣତ ହୁଏ। ଯେମିତି ଚିନ୍ତନ କରିବା, ଶରୀରରେ ଯେଉଁ ସୁଖ ଆମେ ଅନୁଭବ କରୁଛୁ ତାହା ବୃଦ୍ଧି ହେଲେ ଦୁଃଖ କେମିତି ଦେଉଛି ବିଚାର କରିବା। ତିନି ଖଣ୍ଡ ରୁଟିରେ ପେଟ ପୁରୁଥିଲେ ମୁଁ ଯଦି ତିରିଶ ଖଣ୍ଡ ରୁଟି ଖାଇବି, ତେବେ କ'ଣ ମୋର ଦଶ ଗୁଣ ସୁଖ ହେବ ନା ଦୁଃଖ ହେବ? ବିଚାର କରିବା, ସଂସାରରେ ଯେତେ ବସ୍ତୁ ଅଛି ତାହା ଯେତେ ଅଧିକ ହୁଏ ଆମକୁ ଦୁଃଖ ଦିଏ। କାରଣ ତାର ସଂରକ୍ଷଣ, ତାର ସଞ୍ଚାଳନ, ତାର ସ୍ଥିତିକରଣ, ଏହି କାର୍ଯ୍ୟରେ ଆମର ମନ ପ୍ରବେଶ ହୁଏ, ଯାହାଦ୍ୱାରା ଆମେ ସେ ବସ୍ତୁରୁ ପ୍ରକୃତ ସୁଖ ପାଇପାରୁନାହୁଁ। ସଦାପ୍ରିୟ ଆଶ୍ରୟକୁ ଯାଇ ସଦାପ୍ରିୟ ପରମାତ୍ମାଙ୍କର ପ୍ରିୟତାକୁ ଅନୁଭବ କଲେ ମନୁଷ୍ୟ ଭୌତିକ ସୁଖକୁ ତୁଚ୍ଛ ମନେ କରିବ। ଆନନ୍ଦର କ୍ଷଣିକ ମାତ୍ର ପ୍ରାପ୍ତି ତାକୁ ଅନନ୍ତ ଗୁଣକର୍ମ ସ୍ୱଭାବରେ ଭୂଷିତ କରିବ। ସେ ଈଶ୍ୱରଙ୍କୁ ସର୍ବଶକ୍ତିମାନ ଭାବି ନିଜର ଶକ୍ତିକୁ ଅନ୍ୟକୁ କଷ୍ଟ ଦେବା ପରି କାର୍ଯ୍ୟରେ ନିୟୋଜିତ ନ କରି ଜଗତ କଲ୍ୟାଣରେ ମନୋନିବେଶ କରିବ। ଦୁଷ୍ଟମାନଙ୍କୁ ଭୟ ନ କରି ସେ ସଦା ସତ୍କର୍ମ କରିବାରେ ପ୍ରୟାସ କରିବ। ଶିଷ୍ଟ ଲୋକମାନଙ୍କୁ ସମର୍ଥନ କରି ସମାଜରେ ଭଲ କାମ ବୃଦ୍ଧି କରିବାରେ ସହାୟତା କରିବ। ଦୁଷ୍ଟ ଦଳନ ସନ୍ଥ ପାଳନ କାର୍ଯ୍ୟରେ ନିଜର ସମସ୍ତ ଶକ୍ତିକୁ ପ୍ରୟୋଗ କରିବ। ଈଶ୍ୱର ଦୟାଳୁ, ମୁଁ ଦୟାବାନ ହେବି। ଈଶ୍ୱର ନ୍ୟାୟକାରୀ, ମୁଁ ନ୍ୟାୟ କରିବି। ଈଶ୍ୱର ହେଉଛନ୍ତି ପକ୍ଷପାତ ରହିତ, ମୁଁ କେବେ ପକ୍ଷପାତ କର୍ମ କରିବି ନାହିଁ। ଯେତେବେଳେ ଚିନ୍ତନ କରିବ, ଈଶ୍ୱରଙ୍କ ମୁଁ ଉପାସକ, ତେଣୁ ଈଶ୍ୱରଙ୍କର ବିରୋଧୀ କର୍ମ ମୁଁ କେବେ କରିପାରିବି ନାହିଁ। ମୁଁ ନ୍ୟାୟ କରିବି, ଦୟାବାନ ହେବି ଏବଂ ପକ୍ଷପାତ ରହିତ ହେବି, ଯାହାଦ୍ୱାରା ସମାଜରେ ସମସ୍ତଙ୍କୁ ମୁଁ ସମାନ ଭାବରେ ଦେଖିବି ଓ ସମସ୍ତଙ୍କୁ ସମାନ ଭାବରେ ସମ୍ମାନ ଦେବି। କାହାରିକୁ କଷ୍ଟ ଦେଇ ମୁଁ ସୁଖ ପାଇବି ନାହିଁ। ସେତେବେଳେ ମୋର ଜୀବନ ପ୍ରଭୁଙ୍କର ଉପାସକ ଭଳି ହେବ। ପ୍ରଭୁଙ୍କ ଉପାସକ ଉପାସ୍ୟ ପରମେଶ୍ୱରଙ୍କର ଗୁଣକର୍ମ ସ୍ୱଭାବକୁ ଜାଣେ ଓ ତାଙ୍କର ପ୍ରିୟପାତ୍ର ହେବାରେ ପ୍ରଯତ୍ନ କରେ। ହେ ବନ୍ଧୁ, ଉପାସନା କରିବାର ଅର୍ଥ ହେଉଛି ଆମେ ଉପାସ୍ୟଙ୍କୁ ଜାଣିବା। ମୁଁ ଯଥାର୍ଥ ଉପାସକ ଭାବରେ ପ୍ରଭୁଙ୍କର ଉପାସନା କରିଲା ବେଳେ ମୁଁ ଚିନ୍ତନ କରିବି, ପ୍ରଭୁ ମୋର, ମୁଁ ପ୍ରଭୁଙ୍କର, ମୁଁ ପ୍ରଭୁଙ୍କ ଭିତରେ ଅଛି, ପ୍ରଭୁ ମୋ ଭିତରେ ଅଛି, ମୁଁ ତାଙ୍କ ଗୁଣକର୍ମ ସ୍ୱଭାବରୁ କେବେ ବଞ୍ଚିତ ହେବି ନାହିଁ, ଆଉ କେବେ ମଧ୍ୟ ଖରାପ କର୍ମ କରିବି ନାହିଁ, ସର୍ବଦା ଭଲ କାମ କରି ପ୍ରଭୁଙ୍କର ପ୍ରିୟ ହେବି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା। ଆକାଶବାଣୀ କଟକ ପ୍ରସାରକରୁ ଛତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 112ତମ ଭାଗ।

ମୈତ୍ରେୟ ବିଦୁରଙ୍କୁ ପୃଥୁଙ୍କ ମହିମା ବିଷୟରେ କହିଲେ। ପୃଥିବୀ ଶସ୍ୟହୀନ ହୋଇଥିବାରୁ ପ୍ରାଣୀ ଜଗତ ହାହାକାର କରୁଥିଲେ। ସକଳ ଜନପ୍ରଜା ପୃଥୁଙ୍କୁ ନିବେଦନ କଲେ ସେମାନଙ୍କ ପ୍ରାଣ ରକ୍ଷା ପାଇଁ। ପୃଥୁ ଶୁଣିଲେ ଯେ ବସୁଧା ଗାଭୀ ରୂପରେ ଶସ୍ୟ ଖାଇଯାଉଛନ୍ତି, ତେଣୁ ପୃଥୁ ବସୁଧା ପ୍ରତି କୋଦଣ୍ଡ ଉଞ୍ଚାଇବାରୁ ବସୁଧା ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପ୍ରାର୍ଥନା କଲେ।

0: ମିଟର ଦୂରତାରେ 0.5 to 0.5 meter ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ବ୍ୟବହାର କରନ୍ତୁ। କନ୍ଦମୂଳ ଲଗାଇବା ପାଇଁ ଗୌରୀ, ଭୁବନ ଶଙ୍ଖ, ପୂଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। ଏହିସବୁ କିସମ ଚୟନ କରି କନ୍ଦମୂଳ ଲଗାନ୍ତୁ। ଶୁଖିଲା ପାଗରେ କନ୍ଦମୂଳର ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 centimeter ବ୍ୟବଧାନରେ ହୁଡ଼ା ଟେକି 100 to 125 gram ଓଜନର ସୁସ୍ଥ ସବଳ କନ୍ଦମୂଳ 25 centimeter ବ୍ୟବଧାନରେ ଲଗାନ୍ତୁ। 40 to 45 days ତଳିଘେରାରୁ 20 to 30 centimeter ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 kilogram ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5 to 6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3 to 4 ଓଡ଼ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷା ଦିନ ପାଇଁ 15 to 20 centimeter ଉଚ୍ଚ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 meter ଓ ମନ୍ଦାକୁ ମନ୍ଦା 1 meter ଦୂରତାରେ ଖତ, ମୂଳସାର, ଉପର ମାଟି ଦେଇ 3 to 4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50 to 80 quintal ଖତ ଓ 20:16:12 kilogram ଏନ୍ପିକେ ସାର ଦିଅନ୍ତୁ। ସମସ୍ତ ସାର ମଧ୍ୟରୁ କେବଳ ଅଧା ଯବକ୍ଷାରଜାନ 30 days ବେଳକୁ ଦିଅନ୍ତୁ। ଏହାକୁ ଛାଡ଼ି ସମସ୍ତ ଫସ୍ଫରସ୍ ସାର ଓ ସମସ୍ତ ପଟାସ ଏବଂ ଅଧା ଯବକ୍ଷାରଜାନ ସହିତ ଖତକୁ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2 ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 gram liter ପ୍ରତି ସିଞ୍ଚନ କରନ୍ତୁ। ବାଇଗଣ ଫସଲ ମଞ୍ଜି ବୁଣିବାର 30 days ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ବାଇଗଣ ଚାରା 7 to 8 ପତ୍ର ହେଲେ ଲଗାନ୍ତୁ। ବାଇଗଣ ଗଛକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଗୋଳା ପାଣିରେ 1 gram 1 liter ପାଣିରେ 5 to 10 minutes ବୁଡ଼ାଇ ରଖନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ସମୟରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି। ଦିନ 12ଟାରୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କୃଷ୍ଣ ଏବଂ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ ଅପରାହ୍ନ 5ଟାରେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ। ଅପରାହ୍ନ 5:30 ସମୟରେ ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଉପସ୍ଥାପନା କରିବେ ନଳିନୀକାନ୍ତ ଗୌଡ଼। ଆଜି ରହିଛି ଗଞ୍ଜାମ ଜିଲ୍ଲାର ଅନେକ ଚାଷ ଏବଂ ସେଗୁଡ଼ିକର ଚାହିଦା ସମ୍ପର୍କରେ ସୁକାନ୍ତ କୁମାର ପଣ୍ଡାଙ୍କ ସହିତ ଆଲୋଚନା, ଯିଏକି ଆସ୍କାସ ଚିନିକଳର ଅଧିକାରୀ ଅଛନ୍ତି, ତାଙ୍କ ସହିତ କଥାବାର୍ତ୍ତା ଏହି କାର୍ଯ୍ୟକ୍ରମରେ ରହିଛି। ସନ୍ଧ୍ୟା 6:10 ସମୟରେ କାର୍ଯ୍ୟକ୍ରମର ସୂଚନା ଦେବୁ। ପରେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 107ତମ ଭାଗ ଶୁଣିବେ ସନ୍ଧ୍ୟା 6:15 ସମୟରେ। ଗୀତଟି କାର୍ଯ୍ୟକ୍ରମରେ ଶୁଣିବେ ଦେଶାତ୍ମବୋଧକ ଗୀତ ପରିବେଷଣ କରିବେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ସନ୍ଧ୍ୟା 6:25 ସମୟରେ। କେତୋଟି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:30 ସମୟରେ। ଆଜିର ପ୍ରସଙ୍ଗ ରିଲେ କରିବୁ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55 ସମୟରେ। ରାତି 7ଟାରେ ହିନ୍ଦୀ କଥାଚିତ୍ରର ଗୀତ ରହିଛି। ଜିଲ୍ଲା ହାଲଚାଲ ରିଲେ କରିବୁ କଟକ କେନ୍ଦ୍ରରୁ ରାତି 7:25 ସମୟରେ। ରାତି 7:30 ସମୟରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରହିଛି। ରାତି 8ଟାରେ ରହିଛି ହିନ୍ଦୀ କଥାଚିତ୍ରର ଗୀତ। ପରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:15 ସମୟରେ। ରାତି 8:30 ସମୟରେ ଶୁଣିବେ କେତୋଟି ଓଡ଼ିଆ ଆଧୁନିକ ଗୀତ। ରାତି 9ଟାରେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ରାତି 10ଟାରେ ରହିଛି ମୌସୁମୀ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ, ଏହାକୁ ଆମେ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ବିଜ୍ଞାପନ ବିରତି ପରେ।
1: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ। ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍, ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି।
1: ଦୋନୋ ସଦନରେ କଠୋର ପ୍ରାବଧାନ ବାଲେ ଇସ୍ ବିଲ୍ କୁ ପାସ୍ କରିଦିଆ ହେ। ଅବ ବିଶ୍ୱସ୍ତ ପରୀକ୍ଷା ପଦ୍ଧତି କି ଦିଶା ମେ ଜାନେ ମେ ଏକ ମହତ୍ୱପୂର୍ଣ୍ଣ କାମ ପୂର୍ଣ୍ଣ ହୁଆ। କାମ ଆଗେ ବି ଚଲତା ରହେଗା। ହମ ଐସି ପରିସ୍ଥିତି କୁ ଲମ୍ବେ ସମୟ ତକ ନହିଁ ଚଲନେ ଦେଙ୍ଗେ। ଇସ୍ ବିଶ୍ୱାସ କେ ସାଥ ସାଥିଓ ଆଇଏ ହମ ସବ ମିଲ କରକେ ବିକଶିତ ଭାରତ କେ ସ୍ୱପ୍ନ କୁ ପୂର୍ଣ୍ଣ କରନେ କେ ଲିଏ କନ୍ଧେ ସେ କନ୍ଧା ମିଲା କରକେ ଚଲେ।
0: କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଆଗତ କରି କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଚଳିତ ବନ୍ୟାରେ ରାଜ୍ୟର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗାଁ ଓ 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ବେଳେ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,353 ଘର

0: ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ଲାଗି ଯୁବବର୍ଗଙ୍କୁ ଦେଶର ବିଶାଳ ସମ୍ବଳ ଭାବେ ଅଭିହିତ କରି ଡକ୍ଟର ସିଂ କହିଛନ୍ତି, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଦେଶରେ ଏମ୍ସ ହସ୍ପିଟାଲ ସଂଖ୍ୟା 7-22 ବୃଦ୍ଧି କରାଯାଇଥିବା ବେଳେ ଦେଶରେ ମେଡିକାଲ ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି ବୋଲି ଡକ୍ଟର ସିଂ କହିଛନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଏହି ବିଲ୍ ଉପରେ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଏନ୍ସିପି, ସମାଜବାଦୀ ପାର୍ଟି, ଆପ୍, ତୃଣମୂଳ କଂଗ୍ରେସ, ଆର୍ଜେଡି ଓ ସିପିଆଇଏମ୍ ସମେତ ବିଭିନ୍ନ ଦଳର ସାଂସଦମାନେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ, ନୂତନ ଆଇନ ଅନୁଯାୟୀ ଏଭଳି ଘଟଣାର ତଦନ୍ତ ପାଇଁ 2 ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶର ଏକ ବିଶ୍ୱାସଯୋଗ୍ୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଗତ ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରଣାଳୀରେ ଦେଶବ୍ୟାପୀ ସଂସ୍କାର ଆଣିଛନ୍ତି। ସମ୍ପୃକ୍ତ ବିଲ୍ରେ କଠିନ ଆଇନଗତ ବ୍ୟବସ୍ଥା ରଖାଯାଇଛି। ଏକ ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳକ ଭିତ୍ତିକ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମକୁ ସୁରକ୍ଷା ଦିଆଯାଇପାରିବ, ଫଳରେ ବିକଶିତ ଭାରତ ଲାଗି ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ କଠୋର ଦଣ୍ଡ ଦିଆଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଦେଶବ୍ୟାପୀ ସଭି ରାଜ୍ୟ ମେ ବି ଅର୍ କେନ୍ଦ୍ର ମେ ବି ଶିକ୍ଷା ପଦ୍ଧତି ମେ ସୁଧାର ଅନିବାର୍ଯ୍ୟ ହୋ ଗୟା। ଟେକ୍ନୋଲୋଜି କେ ଭରପୁର ଉପଯୋଗୀ ଆବଶ୍ୟକତା ହୋ ଗଈ ଅର୍ ସାଥ ସାଥ ଫିର ସେ କୋଇ ପେପର ମାଫିଆ ପେପର ଲିକ୍ କରନେ ୱାଲି ଗ୍ୟାଙ୍ଗ ଦେଶ କେ ବଚ୍ଚୋ କେ ଭବିଷ୍ୟ କେ ସାଥ ଖିଲୱାଡ଼ କରନେ ୱାଲି ଗ୍ୟାଙ୍ଗ ଉନକୋ ବକ୍ସା ନହିଁ ଜାଏଗା। ଏସଲିଏ କଠୋର କାନୁନୋ କି ଭି ଜରୁରତ ହେ। ହମ ସଂସଦ ମେ ବିଲ୍ ଲେକର କେ ଗଏ ଥେ। ଗତ 2 ସଂସଦ କେ ଦୋନୋ ସଦନୋ ନେ ଅଧିକତମ ମାନ୍ୟ ସାଂସଦୋ ନେ ବିସ୍ତାର ପୂର୍ବକ ଉସେ ଚର୍ଚ୍ଚା କି ହେ ଅର୍ ଆଜ ଦୋନୋ ସଦନୋ ନେ ଇସ କଠୋର କାନୁନୋ ୱାଲେ ପ୍ରାବଧାନୋ ୱାଲେ ଇସ ବିଲ୍ କୋ ପାସ୍ କର ଦିଆ ହେ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମ ଏସିଆ ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସ୍ଥିତି ଏବଂ ଏ ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ପ୍ରସଙ୍ଗରେ ଏହା ହେଉଛି 4th ସ୍ୱତନ୍ତ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ। ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଂଯୋଜିତ ତଥା ଏକକ ବ୍ୟବସ୍ଥା ମାଧ୍ୟମରେ ପରିସ୍ଥିତିର ନିୟମିତ ତଦାରଖ କରିବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହି ବିବାଦର ପ୍ରଭାବ ଯେଭଳି ସାଧାରଣ ନାଗରିକ ଏବଂ ସମ୍ପୃକ୍ତ ଦେଶଗୁଡ଼ିକରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ନ ପଡ଼ିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ପ୍ରଭାବିତ ବ୍ୟକ୍ତି ତଥା ନାବିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସମୟୋଚିତ ତଥ୍ୟ ପ୍ରଦାନ ଏବଂ ଜରୁରୀକାଳୀନ ସହାୟତା ଯୋଗାଇଦେବା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ରବି ଋତୁ ଲାଗି ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାରର ବିକଳ୍ପ ଉତ୍ସ ବ୍ୟବହାର କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଚାଷୀମାନଙ୍କୁ ଯେଭଳି ନିରନ୍ତର ସାର ଯୋଗାଣ ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଦ୍ଦେଶ୍ୟରେ ନବୀକରଣୀୟ ଶକ୍ତି ଉତ୍ସର ବ୍ୟବହାର କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସମସ୍ତ ପ୍ରକାର ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ସରକାରଙ୍କ ସାମୂହିକ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଭୁଟାନ ବିକାଶ ସହଯୋଗ କଥାବାର୍ତ୍ତା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁଟାନର 3rd ପଞ୍ଚବାର୍ଷିକ ଯୋଜନା ଉପରେ ଏହି ପଞ୍ଚମ ଆଲୋଚନାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଡ୍ୟାସୋ ପେମା ଲେକ୍ଟପ୍ ଦୋର୍ଜି ସହ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭୁଟାନ ସ୍ଥିତ ଭାରତୀୟ ଦୂତ

0: ଶୁଣୁଥିଲେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁର କାର୍ଯ୍ୟକ୍ରମ। ଆଜିକାର ଶିଳ୍ପୀ ଆଣିଥିଲେ ଭୁବନେଶ୍ୱର ମିଶ୍ର, ସ୍ନିଗ୍ଧାରାଣୀ କର ଏବଂ ମିତାଲି ଚେନରା। ଗୀତଗୁଡ଼ିକୁ ନେଇଥିଲୁ କବି ସୂର୍ଯ୍ୟ ବଳଦେବରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ କବି କାଳହଂସ ଗୋପାଳକୃଷ୍ଣଙ୍କ ରଚନାରୁ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ଗାଇଛନ୍ତି ଝୁମକି ରଥ, ସେ ଗାଇଛନ୍ତି ସୁଭାସ୍କରଙ୍କ ରଚନାରୁ।
1: हर घर में कई कहानियां होती हैं, कुछ पुरानी यादें, कुछ नए लम्हे। हर दीवार, हर कोना दास्तां बयां करता है।
2: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।

0: ଶୁଣୁଥିଲେ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କେତୋଟି ସଙ୍ଗୀତ। ଆଜିକାର ଶିଳ୍ପୀ ଥିଲେ ଝୁମ୍କି ରଥ ଏବଂ ଚନ୍ଦନ କୁମାର ଜେନା। ସେମାନେ ଗାଇଥିଲେ ରଜନୀକାନ୍ତ ନାୟକ ଏବଂ ସୁଭାଷ କରଙ୍କ କଣ୍ଠରେ ରଚନାରୁ। ଏଥିସହ ଶେଷ କରୁଛୁ ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମକୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଗୀତ ନେଇଛୁ ବାଇଜୁଆରା କଥାଚିତ୍ରରୁ, ଶିଳ୍ପୀ ହେଲେ ମହମ୍ମଦ ରଫି।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଅନପଡ଼ କଥାଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର।

ଶୁଣିଥିଲେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ଆଜିକାର ଗୀତ ଗୁଡ଼ିକୁ ନେଇଥିଲୁ ଅନପଢ଼, ବାଇଜୁଆରା ଏବଂ ଏକ ଦୁଇଜେ କେ ଲିଏ କଥା ଚିତ୍ରରୁ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମ ଗୀତଟି ନେଇଛୁ ଡକ୍ଟର ତିରୁପତି ସାହୁଙ୍କ ରଚନାରୁ, ଶିଳ୍ପୀ ଆଲୋକ କୁଣ୍ଡୁ।

ଶୁଣୁଥିଲେ କେତୋଟି ଭକ୍ତି ସଙ୍ଗୀତ। ଆଜିକାର ଶିଳ୍ପୀମାନେ ଥିଲେ ଆଲୋକ କୁଣ୍ଡୁ, ବିନୀତା ପଣ୍ଡା ଏବଂ ସୁଧାକର ମିଶ୍ର। ଗୀତଗୁଡ଼ିକୁ ରଚନା କରିଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏବଂ ଡକ୍ଟର ତିରୁପତି ସାହୁ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ 9:00। ଆମର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: ମାନବ ଜୀବନ ଅମୂଲ୍ୟ ସମ୍ପଦ, ସୁସ୍ଥତା ତାର ପୁଲକ, ସୁସ୍ଥ ନିରାମୟ ଜୀବନରୁ ସଦା ଝରେ ଖୁସିରେ ମହକ। ଏଣୁ ଆସନ୍ତୁ ଶ୍ରୋତାବନ୍ଧୁ, ଆମେ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା। ଆପଣଙ୍କର ସ୍ୱାସ୍ଥ୍ୟ ଆମର ପ୍ରାଥମିକତା, ଏଥିପାଇଁ ଆକାଶବାଣୀ ବ୍ରହ୍ମପୁର ଆପଣଙ୍କ ପାଇଁ ସର୍ବଦା ତତ୍ପର ରହି ପ୍ରଚାର କରୁଛି ହେଲୋ ଡକ୍ଟର କାର୍ଯ୍ୟକ୍ରମ। ଏହି ହେଲୋ ଡକ୍ଟର କାର୍ଯ୍ୟକ୍ରମରେ ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଇଥାଉ, ସାକ୍ଷାତ କରାଇଥାଉ। ତାଙ୍କର ପରାମର୍ଶରେ ଆପଣ କିପରି ସୁସ୍ଥ ରହିବେ, ସମସ୍ତଙ୍କୁ ସଚେତନ କରିବେ, ସମସ୍ତେ ଖୁସିରେ ରହିବେ, ସେହି କଥା ହିଁ ଆମର ଗୁରୁତ୍ୱ। ଏହି ପରିପ୍ରେକ୍ଷୀରେ ଆଜି ଆମର ବିଷୟବସ୍ତୁ ରହିଛି ଅର୍ସ ବା ମଳକଣ୍ଟକର ସମସ୍ୟା କାହିଁକି ହୁଏ ଓ ତାର ନିରାକରଣ କ'ଣ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଏବଂ ଆମର ଲକ୍ଷ ଲକ୍ଷ ଶ୍ରୋତାବନ୍ଧୁଙ୍କୁ ପରାମର୍ଶ ଦେବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ ଡକ୍ଟର ଶୁଭବ୍ରତ ଦାସ। ଆସନ୍ତୁ ନିମନ୍ତ୍ରଣ କରିବା ଏବଂ ସ୍ୱାଗତ କରିବା ଆମର କାର୍ଯ୍ୟକ୍ରମକୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ତ ଆମେ ଆରମ୍ଭ କରିବା ପୂର୍ବରୁ ଆମେ ଜାଣିବାକୁ ଚାହିଁବା ଯେ ଅର୍ସ ଏକ ରୋଗ ନା କିଛି ଅନ୍ୟ କିଛି?
1: ମଳଦ୍ୱାରରୁ ଯେଉଁ ରକ୍ତସ୍ରାବ ହୋଇଥାଏ, ଯେଉଁଟା ଲୋକଙ୍କୁ ସାଧାରଣତଃ ଭୟଭୀତ ବି କରିଥାଏ, ବହୁତ ସମୟରେ ରକ୍ତସ୍ରାବ ସହିତ ବଥା ବି ହୋଇଥାଏ, ବହୁତ ସମୟ ରକ୍ତସ୍ରାବ ସହିତ ବଥା ହୋଇନଥାଏ। ତେଣୁ ରକ୍ତସ୍ରାବ ସହିତ ଯେତେବେଳେ ବଥା ହୁଏ ଆମେ ତାକୁ କହୁ ମଳକଣ୍ଟକ, ଯେତେବେଳେ ବିନା ରକ୍ତସ୍ରାବ ମାନେ ବଥାରେ ରକ୍ତସ୍ରାବ ହୁଏ ଆମେ ତାକୁ କହୁଛୁ ଅର୍ସ। ବା ତାକୁ ଯଦି ଆମେ ଇଂଲିଶରେ ତାର ଅନୁବାଦ କହିବା, ମଳକଣ୍ଟକ ମାନେ ହେଉଛି ଫିସର ଆଉ ଅର୍ସ ମାନେ ହେଉଛି ପାଇଲ୍ସ। ତ ଦୁଇଟା ଯାକ ଅଲଗା ଅଲଗା ବ୍ୟାଧି, ଯଦିଓ ଦୁଇ ଜଣ ଯାକଙ୍କ ଉତ୍ପତ୍ତି ସ୍ଥଳ ସେଇ ମଳଦ୍ୱାର, ଆଉ ଉଭୟ କ୍ଷେତ୍ରରେ ରକ୍ତସ୍ରାବ ହୋଇଥାଏ।
0: ଗୋଟିଏ କଲ୍ ଆମର ଶ୍ରୋତାବନ୍ଧୁଙ୍କର ଆସିଯାଇଛି। ହ୍ୟାଲୋ।
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର ମ୍ୟାଡମ୍, ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆମ ଆଗରେ ବସିଛନ୍ତି ଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ ଡକ୍ଟର ଶୁଭବ୍ରତ ଦାସ। ଆପଣ ପ୍ରଶ୍ନ ପଚାରନ୍ତୁ ଭଉଣୀ।
2: ହଁ ଡକ୍ଟର, ଆଜ୍ଞା ମଧ୍ୟ ମୋର ନମସ୍କାର।
1: ନମସ୍କାର ମ୍ୟାଡମ୍, କୁହନ୍ତୁ।
2: ମୋ ନାଁ ସୁପ୍ରିୟା ମହାରଥୀ, ମୁଁ ଖୋର୍ଦ୍ଧାରୁ କହୁଛି। ଆଜ୍ଞା
1: ଆଜ୍ଞା।
2: ମୋର ବୟସ 35 ବର୍ଷ।
1: ଆଜ୍ଞା।
2: ତ ମତେ ଏବେ ଧର ଗୋଟେ ବର୍ଷ ହେଲା କ'ଣ କି ଝାଡା ବସିଲେ ପେନ୍ ହଉଥିଲା।
1: ଆଜ୍ଞା।
2: ତାପରେ ଦୁଇ ମାସ ପରେ ମାନେ ଝାଡାରେ ସବୁ ବ୍ଲଡ୍ ପଡୁଥିଲା, ତ ସେଥିପାଇଁ କିଛି ମେଡିସିନ ଖାଇଲି କମିଲାନି। ତାପରେ କେତେ ଦିନ କମିଗଲା, ଆଉ ଥରେ ବିନ୍ଧା ଚଣା ହେଲା। ତ ମୁଁ ଯେତେବେଳେ ମେଡିକାଲରେ ଦେଖେଇଲି, ସେ କହିଲେ ଆଉ ବ୍ଲଡ୍ ପଡୁଛି ମାନେ ଏଇଟା ଅପରେସନ୍ ହବ। ତ

0: ସାର୍ ଅପରେସନ୍ କଲି, କଲା ପରେ ଆହୁରି ଟିକେ ଟିକେ ପେନ୍ ରହୁଛି, ଆଉ ସେ ଝାଡ଼ା ବସିଲା ବେଳେ ଯଦି ଯୋଉଦିନ ଟିକେ କଠିନ ଝାଡ଼ା ହେବ ଆହୁରି କାଟୁଛି ସାର୍।
1: ଆଜ୍ଞା, ଯେମିତିକି ମୁଁ ପ୍ରଥମରୁ କହିଥିଲି ଯେ ଆପଣଙ୍କର ଯେଉଁ ରୋଗଟା ଅଛି ସେଇଟା ହେଉଛି ମଳକଣ୍ଟକ ବା ଫିସର। ତା'ର ମୁଖ୍ୟ କାରଣ ହେଉଛି କୋଷ୍ଠକାଠିନ୍ୟ ବା କନଷ୍ଟିପେସନ, ଝାଡ଼ା ଟାଣ ହେବ, କଠିନ ଝାଡ଼ା ହେବ, କୁନ୍ଥେଇକି ଝାଡ଼ା ଯିବାକୁ ପଡ଼ିବ। ସେଇ ଯୋଗୁଁ ମଳଦ୍ୱାରଟା ବହୁତ ସମୟରେ ଫାଟିଯାଏ, ଯଦିଓ ମଳଦ୍ୱାର ସ୍ପିଙ୍କ୍ଟର୍ଟା ଟାଇଟ୍ ଥାଏ, ଯେତେବେଳେ ମୁହଁଟା ଟାଇଟ୍ ଥାଏ ସେଇଟା ଫାଟିଯାଏ, ଫାଟିକି ସେଥିରୁ ଆପଣଙ୍କର ବ୍ଲିଡ଼ିଙ୍ଗ ହୁଏ। ଆପଣ ଅପରେସନ୍ କରେଇଛନ୍ତି, ବହୁତ ଭଲ କଥା, କିନ୍ତୁ ଆପଣଙ୍କୁ ଅପରେସନ୍ ପରେ ବି କୋଷ୍ଠକାଠିନ୍ୟତା ବା କନଷ୍ଟିପେସନ୍ର ନିରାକରଣ ପାଇଁ ସବୁବେଳେ ଚେଷ୍ଟା କରିବାକୁ ପଡ଼ିବ। ଆପଣଙ୍କୁ ଯଥେଷ୍ଟ ପରିମାଣରେ ପନିପରିବା, ସବୁଜ ପନିପରିବା, ପାଣି ପିଇବାକୁ ପଡ଼ିବ। ଗୋଟେ ନିର୍ଦ୍ଦିଷ୍ଟ ସମୟରେ ମଳତ୍ୟାଗ କରିବା ପାଇଁ ବା ଟଏଲେଟ୍ ଯିବା ପାଇଁ ହ୍ୟାବିଟ୍ କରିବାକୁ ପଡ଼ିବ। ଯେତେବେଳେ ଲାଗିବ ସେତେବେଳେ ଗଲେ ହେବ ନାହିଁ, ସକାଳେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଯିବା ନିହାତି ଆବଶ୍ୟକ। ତା ସହିତ ଆପଣ ଗୋଟେ କାମ ତା ସହିତ ଏକ୍ସଟ୍ରା କରିପାରିବେ, ଯେଉଁ ଉଷୁମ ପାଣିରେ ଆପଣଙ୍କ ଶଲ୍ୟ ଚିକିତ୍ସା ଯିଏ ଆପଣ ଅପରେସନ୍ କରିଥିବେ ସିଏ ବି ଆପଣଙ୍କୁ ପରାମର୍ଶ ଦେଇଥିବେ ଯେ ଉଷୁମ ପାଣିରେ ବସିବେ, ମଳଦ୍ୱାର ଆଉ ପିଚା ଅଂଶ ସେଟାକୁ ବୁଡ଼େଇକି ଆପଣ ଉଷୁମ ପାଣିରେ ବସିବେ। ସେଇ ଅଭ୍ୟାସଟି ପାଖାପାଖି ଆଗକୁ ମାସେ କି 2 ମାସ ପର୍ଯ୍ୟନ୍ତ କରିବେ, ଆଉ ସବୁବେଳେ ଚେଷ୍ଟା କରିବେ ମଳତ୍ୟାଗ ପୂର୍ବରୁ ସେକ ନେବେ। ସାଧାରଣତଃ
2: ଗରମ ପାଣିରେ ବସିବେ,
1: ଗରମ ପାଣି ଉଷୁମ ପାଣିରେ, ଯେଉଁ ନଖ ଉଷୁମ ପାଣିରେ ବା ଚମ ଉଷୁମ ପାଣିରେ ବସୁଛନ୍ତି ସେଇଟା ଆପଣ ମଳତ୍ୟାଗ ପୂର୍ବରୁ 15 ମିନିଟ୍ ଆଉ ପଛରେ 15 ମିନିଟ୍ ବସନ୍ତୁ, ଯାହାଫଳରେ ଆପଣଙ୍କୁ ବହୁତ ପରିମାଣରେ ଆରାମ ମିଳିବ। ଆଉ କନଷ୍ଟିପେସନ୍ ଯେଉଁ କୋଷ୍ଠକାଠିନ୍ୟ ଯେଉଁ ଝାଡ଼ାଟା କଠିନ ହୋଇଯାଉଛି ସେଇଟାକୁ ଆପଣ ସବୁବେଳେ ଜଗିକି ରଖିବାକୁ ପଡ଼ିବ। ସେଇଟା ପାଇଁ ଆପଣଙ୍କୁ ସବୁବେଳେ ଚେଷ୍ଟା କରିବାକୁ ପଡ଼ିବ ଯେ ଆପଣଙ୍କ ଖାଦ୍ୟରେ ପନିପରିବା ଆଉ ପାନୀୟ ଜଳ ଅତ୍ୟନ୍ତ ଅତି କମ୍ରେ ଦିନକୁ 2 ଲିଟରରୁ 3 ଲିଟର ପାଣି ଆପଣଙ୍କୁ ପିଇବାକୁ ପଡ଼ିବ। ଆଉ ତା ବାଦେ ଦିନର ଅନ୍ୟ ସମୟରେ ଯଦି ବି ଆପଣ ଗୋଟେ 2 ଥର ଆଉ ସେକ ନେଇପାରନ୍ତି ଉଷୁମ ପାଣିରେ, ଚମ ଉଷୁମ ପାଣିରେ ମଳଦ୍ୱାରକୁ ବୁଡ଼େଇକି, ତାହେଲେ ଆହୁରି ଆପଣଙ୍କୁ ଉପକାର ମିଳିବ।
0: ହେଲେ ଏଇଟା 2 ମାସ ପର୍ଯ୍ୟନ୍ତ କରିବାକୁ ପଡ଼ିବ,
1: ମାସେ 1.5 ମାସ ପର୍ଯ୍ୟନ୍ତ କରିବାକୁ ପଡ଼େ, କାରଣ ଅପରେସନ୍ ପରେ ବି ଯେଉଁ ସ୍ପିଙ୍କ୍ଟର୍ଟା ସେମାନେ ଅପରେସନ୍ କରିଥାନ୍ତି ସେଇଟା ହିଲ୍ କରିବା ପାଇଁ, ଯଦି ଉପରଟା ଜଲ୍ଦି ଶୁଖିଯାଏ କିନ୍ତୁ ଭିତରେ ହିଲିଂଟା ପାଖାପାଖି 1.5 ମାସରୁ 2 ମାସ ସମୟ, କିଛି ଲୋକଙ୍କ କ୍ଷେତ୍ରରେ ସେଇଟା 3 ମାସ ବି ଲାଗେ, ତେଣୁ ସେ ସମୟ ପର୍ଯ୍ୟନ୍ତ ଆମେ ଯଦି ଝାଡ଼ା ଯିବା ଆଗରୁ 10-15 ମିନିଟ୍ ସେକ ନେବା ତାହେଲେ ମଳଦ୍ୱାରଟା ଢିଲା ରହିବ, ଝାଡ଼ା ଯିବା ସମୟରେ ମଳତ୍ୟାଗ ସମୟରେ ଆପଣଙ୍କର ସେଇଟା ଢିଲା ରହିବ ଏବଂ ଆପଣଙ୍କୁ କଷ୍ଟ ହେବ ନାହିଁ। ଆଉ ତାପରେ ଆସିକି ସେକ ନେଲେ ଆହୁରି ଆରାମ ମିଳିବ, ତେଣୁ ଆଗରୁ ପଛରୁ 15-15 ମିନିଟ୍ ସେକ ନେବାର ଗୋଟେ ଅଭ୍ୟାସ ରଖନ୍ତୁ।
2: ଆଉ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆଉ ଗୋଟେ କଲ୍ ଆସିଯାଇଛି ଆମ ଶ୍ରୋତା ବନ୍ଧୁଙ୍କର। ହ୍ୟାଲୋ, ହ୍ୟାଲୋ, ନମସ୍କାର ଆଜ୍ଞା। ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ, କିଏ କହୁଛନ୍ତି? ହ୍ୟାଲୋ, କୋଉଠୁ କହୁଛନ୍ତି? ଆମର ବିଷୟବସ୍ତୁ ରହିଛି ଅର୍ସ ବା ମଳକଣ୍ଟକ ଉପରେ। ଆମ ଆଗରେ ବସିଛନ୍ତି ଡାକ୍ତର ସୁଭବ୍ରତ ଦାସ, ଆପଣଙ୍କ ପ୍ରଶ୍ନ ପଚାରନ୍ତୁ। ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଅର୍ସ ବିଷୟରେ? ଆଜ୍ଞା,
1: ନମସ୍କାର ମା। ନମସ୍କାର, ଆପଣଙ୍କ ଯେଉଁ ଚାହୁଁଛନ୍ତି ଅର୍ସ ବିଷୟରେ, ଅର୍ସଟାକୁ ଯେଉଁଟା ଆମେ ସାଧାରଣତଃ ପାଇଲ୍ସ ବେମାରୀ ବୋଲି କହିଥାଉ, ସେଇଟା ସାଧାରଣ ଆପଣଙ୍କର କନଷ୍ଟିପେସନ ଯେଉଁମାନଙ୍କର ସବୁବେଳେ କୁନ୍ଥେଇକି ଝାଡ଼ା ଯିବା ଅଭ୍ୟାସ ରହିବ ସେଇମାନଙ୍କୁ ସାଧାରଣତଃ ଏଇଟା ଡେଭଲପ୍ କରିଥାଏ। ଏଇଟା ସାଧାରଣତଃ ଏଇ ଅଭ୍ୟାସଟା ମଧ୍ୟ ବୟସରୁ ଷ୍ଟାର୍ଟ ହୁଏ, କିଛି ସମୟର କିଛି କ୍ଷେତ୍ରରେ ଏଇଟା ଅଳ୍ପ ବୟସରୁ ହୁଏ, କିନ୍ତୁ ସାଧାରଣତଃ ଛୋଟ ପିଲା କିମ୍ବା ଯୁବ ବୟସରେ ଏଇଟା ହୁଏ ନାହିଁ, ଟିକେ ବୟସ ବଢ଼ିଲା ପରେ ଏଇଟା ହୁଏ। ଆଉ ଏଇଟା ସାଧାରଣତଃ ହୁଏ ପେଟରେ ଗୋଟେ କନଷ୍ଟାଣ୍ଟ ଯେତେବେଳେ ଆପଣଙ୍କର ପ୍ରେସର ରହିବ ମଳଦ୍ୱାର ଏରିଆରେ, ଆଉ ସେଇଟାର ଏକମାତ୍ର କାରଣ ହେଉଛି ମଳତ୍ୟାଗ ସମୟରେ କୁନ୍ଥେଇବା। ତ ବହୁତ ଲୋକ ମଳତ୍ୟାଗ ସମୟରେ କୁନ୍ଥାନ୍ତି, ବହୁତ ସମୟ ବସିକି କୁନ୍ଥେଇକି ପେଟ ସଫା କରିବାକୁ ଚେଷ୍ଟା କରନ୍ତି, ଯେଉଁଟା ଠିକ୍ ଅଭ୍ୟାସ ନୁହଁ। ଆପଣଙ୍କୁ ନିଜର ଖାଦ୍ୟ ଆଉ ପାନୀୟ ଜଳର ଯଦି ମାପ ଆପଣଙ୍କର ଠିକ୍ ରହିବ, ଖାଦ୍ୟରେ ପରିମାଣ ଠିକ୍ ରହିବ, ତାହେଲେ ଆପଣଙ୍କର ଗୋଟେ ସକାଳ ନିହାତି ଫସଫସିଆ ଝାଡ଼ା ହେବ, ଯାହାଫଳରେ ଆପଣଙ୍କୁ ଅଯଥାରେ ବସି କୁନ୍ଥେଇବା ଦରକାର ନାହିଁ। ଯଦି ଆପଣ ଅତ୍ୟଧିକ ସମୟ ଲେଟ୍ରିନ୍ରେ ବସିକି କୁନ୍ଥେଇବେ କିମ୍ବା ଆପଣ କମୋଡ୍ ଲେଟ୍ରିନ୍ ବ୍ୟବହାର କରୁଥିବେ, ଇଣ୍ଡିଆନ୍ ଲେଟ୍ରିନ୍ ବ୍ୟବହାର ନକରି କମୋଡ୍ ଲେଟ୍ରିନ୍ ବ୍ୟବହାର କରୁଥିବେ, ତାହେଲେ ଆପଣଙ୍କୁ ଅର୍ସ ହେବାର ସମ୍ଭାବନା ଅଧିକ ରହିବ। ଗର୍ଭବତୀ ମାଆମାନଙ୍କ କ୍ଷେତ୍ରରେ ତୃତୀୟ ମାନେ ସପ୍ତମ ଅଷ୍ଟମ ମାସ ସମୟରେ ଯେହେତୁ ଛୁଆ ଘରଟି ବଡ଼ ହୋଇଯାଏ, ମଳଦ୍ୱାର ଉପରେ ବହୁତ ପ୍ରେସର ପକାଏ, ତେଣୁ ସେହି ସମୟରେ ତାଙ୍କ ଝାଡ଼ା କଠିନ ହୁଏ, ସଫା ହେବାକୁ କଷ୍ଟ ହୁଏ, ବଡ଼ ପେଟଟା ଧରିକି ସେମାନଙ୍କୁ ବି ଝାଡ଼ା ମଳତ୍ୟାଗ କରିବାକୁ ଯିବାକୁ ବହୁତ କଷ୍ଟ ହୁଏ, ତେଣୁ ସେହି ସମୟରେ ବି ବେଳେବେଳେ କିଛି ମାଆଙ୍କର ଭଉଣୀମାନଙ୍କର ତାଙ୍କର ବି ଅର୍ସ ଡେଭଲପ୍ କରିଥାଏ, ସୃଷ୍ଟି ହୋଇଥାଏ। ଆଉ ବୟସ୍କ ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଯେହେତୁ ଦେହର ଦୁର୍ବଳତା, ମାଂସପେଶୀର ଦୁର୍ବଳତା ଯୋଗୁଁ ବି ଅର୍ସ

0: ବାହାରିଥାଏ। ଅର୍ଶ କ୍ଷେତ୍ରରେ ଆପଣଙ୍କୁ କେବଳ ରକ୍ତସ୍ରାବ ହେବ, କିନ୍ତୁ କୌଣସି ପ୍ରକାର ବଥା ରହିବ ନାହିଁ। ଯଦି ଅର୍ଶ ବା ପାଏସ୍ଟା ବହୁତ ବଡ଼ ହେଇକି ବାହାରକୁ ଫୁଲି ଆସିବ, ଗୋଟେ ଅଙ୍ଗୁର କୋଳି ଭଳିଆ ଝୁଲିକି ବାହାର ରହିବ, ଅଟକିକି ରହିବ, ତାହେଲେ ହିଁ ବଥା ହେବ। ନହେଲେ ଅର୍ଶ କ୍ଷେତ୍ରରେ ଯେଉଁ ରକ୍ତସ୍ରାବ ହୁଏ ସେଥିରେ କୌଣସି ପ୍ରକାର ବଥା ହୁଏ ନାହିଁ। ଆପଣଙ୍କୁ ମାସ ଯେମିତି ମୁଁ କହିଲି, ଆପଣଙ୍କର ଖାଦ୍ୟରେ ପନିପରିବା, ସବୁଜ ପନିପରିବା ଓ ଜଳର ପରିମାଣ ଏକଦମ ସଠିକ୍ ରଖିବାକୁ ପଡ଼ିବ। ଯଥେଷ୍ଟ ପରିମାଣ ସବୁଜ ପନିପରିବା ଆଉ ଅତି କମ୍ରେ ଦିନକୁ 2 ଲିଟର 3 ଲିଟର ପାଣି ଆପଣଙ୍କୁ ପିଇବାକୁ ପଡ଼ିବ। ଗୋଟେ ନିର୍ଦ୍ଦିଷ୍ଟ ସମୟରେ ମଳତ୍ୟାଗ ପାଇଁ ଯିବାକୁ ପଡ଼ିବ, ଦିନକୁ ଥରେ ହଉ କି 2 ଥର ହଉ, ସେଇଟାକୁ ଆପଣ ଦେଖିବାକୁ ପଡ଼ିବ। ଆଉ କେବେ ବି ଅଯଥାରେ କୁନ୍ଥେଇକି ପେଟକୁ ଗୁଡ଼ାଏ ସମୟ 10 ମିନିଟ୍ 15 ମିନିଟ୍ କୁନ୍ଥେଇ କୁନ୍ଥେଇ ପେଟଟାକୁ ସଫା କରିବାକୁ ଚେଷ୍ଟା କରିବା ଦରକାର ନାହିଁ। ଝାଡ଼ା ଯେତେବେଳେ ଆପଣଙ୍କୁ ଝାଡ଼ା ଯିବା ପାଇଁ ଆସିବ, ସମୟ ଆସିବ, ଆପଣ ଯିବେ ଗୋଟେ ଥର କରି ଯେତିକି ମଳତ୍ୟାଗ ହେଇପାରିଲା ସେତିକିରେ ଆପଣ ସନ୍ତୁଷ୍ଟ ହେଇକି ଆସିବାକୁ ପଡ଼ିବ। କିଛି ଲୋକ ଯେଉଁମାନେ ବହୁତ କୁନ୍ଥେଇକି ଗୋଟେ ଗୋଟେ ମାନସିକ ସ୍ଥିତି ସେମାନଙ୍କ ଯେ ପେଟଟା ସଫା ହେଇନି 15 ମିନିଟ୍ ନ ଝାଡ଼ା ନ ଗଲେ, ସେଇଟାକୁ ଆମକୁ ମନରୁ ସବୁଦିନ ପାଇଁ କାଢ଼ିଦେବାକୁ ପଡ଼ିବ।
1: ଏଥିପ୍ରତି ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ଖୁସି ରୁହନ୍ତୁ। ରହିଲୁ, ନମସ୍କାର। ଆମେ ଯେଉଁ କଥା ହେଉଥିଲେ ଅର୍ଶର କାରଣ, ତ ଆପଣ ଆମର ଶ୍ରୋତାବନ୍ଧୁଙ୍କୁ ଜଣାଇଦେଲେ, ଯେଉଁମାନେ ଯିଏ ଆମକୁ କଲ୍ କରିଥିଲେ। ଏଇ ଯେଉଁ ଅର୍ଶ ଆପଣ କହିଲେ, ଆମର ଯେଉଁମାନେ ପ୍ରେଗନେଣ୍ଟ ମହିଳାମାନଙ୍କୁ ସେମାନଙ୍କୁ ସାଧାରଣତଃ ହେଇଥାଏ ବୋଲିକି, ସେମାନଙ୍କର ଯେଉଁ ପ୍ରେଗନେଣ୍ଟ ପରେ ସେଇଟା କ'ଣ କମିଯାଏ କି ଅର୍ଶଟା?
0: ଦେଖ, ସେଇଟା ଯେଉଁ ଗର୍ଭର 7ମ ମାସ ପରେ ଯେଉଁ କନଷ୍ଟିପେସନ୍ ହୁଏ ତା ପାଇଁ ହୁଏ, ସାଧାରଣତଃ ସେହି ସମୟରେ ସେମାନଙ୍କର ବହୁତ ଜଣଙ୍କ ସେ ପ୍ରୋବ୍ଲେମ୍ ହୁଏ। ଗର୍ଭ ଯେତେବେଳେ ଛୁଆ ସନ୍ତାନ ଜନ୍ମ ହେଇସାରିଲା ପରେ ସେଇଟା ସାଧାରଣତଃ ସେ ପ୍ରେସରଟା କମିଯାଏ। ତେଣୁ ଯଦି ସେମାନେ ତା ପରବର୍ତ୍ତୀ ଅବସ୍ଥାରେ ଯଥେଷ୍ଟ ପରିମାଣରେ ପନିପରିବା ଖାଇବେ, ପାଣି ସଫିସିଏଣ୍ଟଲି ପିଇବେ, ଯଥେଷ୍ଟ ପାଣି ପିଇବେ ଏବଂ ଠିକ୍ ସମୟରେ ମଳତ୍ୟାଗ ପାଇଁ ଯିବେ, ତାହେଲେ ସେଥିରେ କୌଣସି ପ୍ରୋବ୍ଲେମ୍ ହୁଏ ନାହିଁ। ବହୁତ କ୍ଷେତ୍ରରେ ଆମେ ଦେଖିଛୁ, ଯେହେତୁ ଗୃହିଣୀମାନଙ୍କୁ ବହୁତ ଗୋଟେ ସୁବିଧା ଥାଏ ଯେ ହାତ ପାଖରେ ଲାଟ୍ରିନ୍ଟା ଅଛି, ତେଣୁ ସେମାନେ ନିଜର ସୁବିଧା ଅନୁସାରେ ମଳତ୍ୟାଗ ପାଇଁ ଯିବାକୁ ବେଳେବେଳେ ଚେଷ୍ଟା କରନ୍ତି, ଯେଉଁଟାକି ଏକଦମ ଭଲ ଅଭ୍ୟାସ ନୁହଁ। ବେଳେବେଳେ ଯଦି ଆପଣ ଧର ଲାଗିଲାନି ଆଜି ସକାଳୁ, ଆଜି ତ ଲାଗୁନି ଥାଉ କାଲି ଦେଖିବା, ସେଇଟା ବି ଗୋଟେ ଅର୍ଶ କିମ୍ବା ମଳକଣ୍ଟକର ବହୁତ ବଡ଼ କାରଣ, ବଦଭ୍ୟାସ ସେଇଟା ଗୋଟେ। ଏଇଟା ସାଧାରଣତଃ ଆମେ କିଶୋରୀମାନଙ୍କ କ୍ଷେତ୍ରରେ ଦେଖୁ।
1: ଆଉ ଗୋଟେ କଲ୍ ଆସିଛି ଆମ ଶ୍ରୋତା ବନ୍ଧୁଙ୍କର। ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର। ଆଜ୍ଞା
2: ନମସ୍କାର।
1: ହ୍ୟାଲୋ ଡକ୍ଟର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ହ୍ୟାଲୋ ଡକ୍ଟର ସାର୍, ନମସ୍କାର।
0: ନମସ୍କାର ମା, କୁହନ୍ତୁ।
2: ମୋର ପ୍ରଶ୍ନ ହେଉଛି, ଯୋଉ ମେଡିସିନ ଗୁଡାକ ଖାଇଲେ, ଏଲୋପାଥିକ ମେଡିସିନ ଖାଇଲେ ତାର ସାଇଡ୍ ଇଫେକ୍ଟ ଲେଖେ କି ପାଇଲେ ବି ବ୍ଲଡ୍ ଯୋଉ ପଡୁଛି ତାର କଣ୍ଟିନ୍ୟୁଇଟି କ'ଣ ରହୁଛି?
0: ଦେଖନ୍ତୁ ମା, କିଛି କ୍ଷେତ୍ରରେ କିଛି ଗୁଡ଼ାଏ ବଟିକା ଖାଇଲା ପରେ ସେଇଟା ଆପଣଙ୍କର ମଳଦ୍ୱାରର ଯେଉଁ ଚଳନ କ୍ଷମତାର ଟିକେ ସ୍ଲୋ କରିଦେଇଥାଏ, ଯେଉଁଟାକୁ ଆମେ କୋଲୋନିକ ମୋଟିଲିଟି କହୁଛୁ, ମଳଦ୍ୱାର ଚଳନ କ୍ଷମତା, ଯେଉଁଥିରେ କି ଆପଣଙ୍କର ମଳଟା ଡାହାଣ ପଟରୁ ବାଁ ପଟକୁ ଯାଏ, ମଳଦ୍ୱାରର ବୃହତନ୍ତ୍ରର ଡାହାଣ ପଟରୁ ବାଁ ପଟକୁ ଯାଏ, ସେଇଟା ଟିକେ ସ୍ଲୋ ହୋଇଯାଏ, ଯାହାଫଳରେ କି ଝାଡ଼ାଟା ଟିକେ କଠିନ ହୁଏ ହେଲା। କିନ୍ତୁ ଏଇଟା ସମସ୍ତଙ୍କ କ୍ଷେତ୍ରରେ ସମାନ ନୁହେଁ କି ସମସ୍ତଙ୍କ ପାଇଁ ବି ସେମ୍ ସମାନ ରହିବ ନାହିଁ। କିଛି ଲୋକଙ୍କର ଦେଖାଯାଇଛି ଯେ କିଛି ପ୍ରକାର ବଟିକା ଖାଇଲା ପରେ, ସାଧାରଣତଃ ଆଣ୍ଟିବାୟୋଟିକ୍ ଖାଇଲା ପରେ ଏ ପ୍ରୋବ୍ଲେମ୍ ଦେଖାଯାଏ, ଆଉ ସେଇଟା ବି ଯେହେତୁ ଆଣ୍ଟିବାୟୋଟିକ୍ଟା ରୋଗ ଜୀବାଣୁ ମାରିବା ସହିତ ଆମର ଅନ୍ତନଳୀରେ କିଛିଟା ଉପକାରୀ ଜୀବାଣୁଙ୍କୁ ବି ନଷ୍ଟ କରିଦେଇଥାଏ, ତେଣୁ ସେଇ କ୍ଷେତ୍ରରେ ବି ଟିକେ ଝାଡ଼ାଟା କଠିନ ହେବାର ସମ୍ଭାବନା ଥାଏ। କିଛି ଲୋକଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ଖାଇଲେ ଝାଡ଼ା କଠିନ ହୁଏ, କିଛି ରୋଗୀଙ୍କ କ୍ଷେତ୍ରରେ ସେଇଟା ପତଳା ଝାଡ଼ାର ବି କାରଣ ହୋଇଥାଏ, ବାରମ୍ବାର ଝାଡ଼ା ଲାଗେ, ଛିଟ୍ ଛିଟି ଝାଡ଼ା ହୁଏ ଲୋକ ରୋଗୀମାନଙ୍କର, ତେଣୁ ସେଇଟା ତ ଆପଣଙ୍କୁ ଦେଖିବାକୁ ପଡ଼ିବ ଯେ କେଉଁ ପ୍ରକାର ଔଷଧ ଖାଇଲେ ଆପଣଙ୍କ ସେ ପ୍ରୋବ୍ଲେମ୍ ହେଉଛି। କିନ୍ତୁ ଔଷଧ ଖାଇବା ସମୟରେ ବି ଯେମିତିକି ମୁଁ କହିଛି, ଆପଣଙ୍କ ଖାଦ୍ୟରେ ଯଦି ତନ୍ତୁ ଜାତୀୟ ଖାଦ୍ୟ, ସବୁଜ ପନିପରିବା, ପାଣିର ପରିମାଣ ଯଥେଷ୍ଟ ରହିବ ତେବେ ସେ ପ୍ରୋବ୍ଲେମ୍ ହେବ ନାହିଁ। କିନ୍ତୁ ଦେଖାଯାଇଛି ରୋଗ ସମୟରେ ଲୋକମାନେ ସାଧାରଣତଃ ଖାଲି ସେ ଅମୃତଭଣ୍ଡା, ସନ୍ତୁଳା ଏସବୁ ଜିନିଷ ଖାଇକି ରହିବାକୁ ପସନ୍ଦ କରନ୍ତି, କିମ୍ବା ତାଙ୍କୁ ଘରେ ଲୋକ ବାଧ୍ୟ କରନ୍ତି ବି ଯେ ଏଇଟା ହିଁ ଖାଅ, ଏଇଟା ପେଟକୁ ଆରାମ ଦେବ। କିନ୍ତୁ ସେଇଥିରେ ଯେହେତୁ ସବୁଜ ତନ୍ତୁ ଜାତୀୟ ଖାଦ୍ୟର ପରିମାଣ ବହୁତ କମ୍ ଥାଏ, ତେଣୁ ସେହି କ୍ଷେତ୍ରରେ ସେମାନଙ୍କୁ ଟିକେ କୋଷ୍ଠକାଠିନ୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଆଉ ସେଇଥିପାଇଁ ବି କିଛି ଲୋକଙ୍କର ମଳଦ୍ୱାରରେ ବ୍ୟଥା ହେଇଥାଏ, କିଛି ଲୋକ ସ୍ତ୍ରୀ ଲୋକଙ୍କର କି ପୁରୁଷ ଲୋକଙ୍କର ରକ୍ତସ୍ରାବ ବି ହେଇଥାଏ।
1: ହେଲେ ଭଉଣୀ, ଯଦି ଆମେ ସାର୍ଙ୍କ କହିବା ପ୍ରକାରେ ଆଣ୍ଟିବାୟୋଟିକ୍ ଯେମିତି ଆମର ଅଛି ମେଡିସିନ୍ ଖାଉଛୁ, କିଛି ଲୋକଙ୍କର ପତଳା ଝାଡ଼ା ହେଇଥାଏ, କିଛି ଲୋକଙ୍କର କଠିନ ବି ହେଇଥାଏ, ଯଦି ଆଣ୍ଟିବାୟୋଟିକ୍ ଆମେ କମ୍ ନେବା ପାଇଁ ଚେଷ୍ଟା କରିବା ତାହେଲେ ବହୁତ ଭଲ ହେବ।
0: ଜିନିଷ ହେଉଛି, ଆପଣ ସଦାବେଳେ କୌଣସି ଆଣ୍ଟିବାୟୋଟିକ୍ ଜାତୀୟ ଔଷଧ ଯେତେବେଳେ ବ୍ୟବହାର କରୁଛନ୍ତି ସେଇଟା ଜଣେ ଡାକ୍ତରଙ୍କ ପରାମର୍ଶ

0: ବ୍ୟବହାର କରନ୍ତୁ, ଔଷଧ ଦୋକାନକୁ ମାଗିକି ଖାଇବାକୁ ଚେଷ୍ଟା କରନ୍ତୁନି, ସେଇଟା ଏକ ନମ୍ବର ଜିନିଷ। ଦୁଇ ନମ୍ବର, ଡାକ୍ତରଙ୍କୁ ବୁଝାନ୍ତୁ ଔଷଧ ଦେବା ସମୟରେ ଯେ ତାଙ୍କୁ ଆପଣଙ୍କୁ ଏମିତି ପ୍ରୋବ୍ଲେମ୍ ହୁଏ, ଅସୁବିଧା ହୁଏ, ଆଣ୍ଟିବାୟୋଟିକ୍ ଖାଇଲେ କୋଷ୍ଠକାଠିନ୍ୟ, ତ ସେହି ସମୟରେ ଡାକ୍ତରବାବୁ ଆପଣଙ୍କୁ ଝାଡ଼ା ତରଳ ହେବା ପାଇଁ ବି କୌଣସି ଔଷଧ ଦେଇପାରନ୍ତି। ତା ସହିତ ଆପଣ ଖାଦ୍ୟପେୟ ଠିକ୍ ରଖିବେ, ମା ତାହେଲେ କିଛି ଅସୁବିଧା ହେବନି। ଆପଣ
1: ରହୁଛି ଭଉଣୀ, ନମସ୍କାର। ଏଇ ଯେଉଁ ଆଣ୍ଟିବାୟୋଟିକ୍ କଥା ଆମେ ହେଉଥିଲେ, ଆଣ୍ଟିବାୟୋଟିକ୍ ଯୋଗୁଁ ମଧ୍ୟ ଆମର ଅଧିକାଂଶ ଲୋକଙ୍କର କିଛି ପ୍ରୋବ୍ଲେମ୍ ହେଉଛି। ଆମର ଆଉ ଗୋଟେ କଲ୍ ଆସିଯାଇଛି। ହ୍ୟାଲୋ,
2: ହ୍ୟାଲୋ, ନମସ୍କାର।
1: ନମସ୍କାର, ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
2: ମ୍ୟାଡ଼ାମ, ମୁଁ ସୀମାଞ୍ଚଳ କର
1: ଆଜ୍ଞା
2: ବଡ଼ ଡେଙ୍ଗା ଓଷାରୁ କହୁଥିଲି।
1: ଆମ ଆଗରେ ବସିଛନ୍ତି ଡକ୍ଟର ଶୁଭବ୍ରତ ଦାସ, ଆଜିର ବିଷୟବସ୍ତୁ ଜାଣିଛନ୍ତି? ଶଲ୍ୟ ଚିକିତ୍ସା ବିଭାଗର ବିଶେଷଜ୍ଞ, ଆମର ବିଷୟବସ୍ତୁ ରହିଛି ଅର୍ସ ବା ମଳକଣ୍ଟକ।
2: ଆଚ୍ଛା ଆଚ୍ଛା,
1: ତା ଉପରେ ଆପଣ ପ୍ରଶ୍ନ ପଚାରନ୍ତୁ।
2: ସାର୍ ନମସ୍କାର। ସାର୍
0: ନମସ୍କାର, କୁହନ୍ତୁ।
2: ସାର୍ ମୁଁ ସାଧାରଣ ଭାବରେ ଜାଣିବା ପାଇଁ ଚାହୁଁଥିଲି, ମଳକଣ୍ଟକ କହିଲେ କଣ, ଅର୍ସ କହିଲେ କଣ, ଆଉ ଆ ପାଇଁ ଆମେ କଣ ସତର୍କତା ଅବଲମ୍ବନ କରିବା ଯାହାଦ୍ୱାରା ଭବିଷ୍ୟତରେ ଆମକୁ ଅର୍ସ ଏବଂ ମଳକଣ୍ଟକ ହେବାର ସମ୍ଭାବନା ରହିବ ନାହିଁ?
0: ଆଜ୍ଞା, ତ ମଳକଣ୍ଟକ ଯେମିତି ତା ନାଁଟା ମଳକଣ୍ଟକ, ମଳ ମାନେ ମଳତ୍ୟାଗ କରିବ, କଣ୍ଟକ ମାନେ ହେଉଛି ବଥା, ଆପଣଙ୍କୁ ସେ ଜାଗାରେ ଚିରିଲା ଭଳିଆ କି କେଞ୍ଚି ହେଲା ଭଳିଆ ଗୋଟେ ବଥା ହେବ, ତ ସେଇଥିପାଇଁ ଦେଖନ୍ତୁ ମଳକଣ୍ଟକ, ଆପଣ ମଳତ୍ୟାଗ କରିବା ସମୟରେ ଆପଣଙ୍କୁ ବଥା ହେବ ହେଲା। ସାଧାରଣତଃ ଏଇଟା କନଷ୍ଟିପେସନ୍ ଯେଉଁମାନଙ୍କ ଥାଏ ସେମାନଙ୍କୁ ବା କୋଷ୍ଠକାଠିନ୍ୟତା ଥାଏ ସେମାନଙ୍କୁ ଏଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଯାହାଫଳରେ ମଳଦ୍ୱାରଟା ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ କିମ୍ବା ଅଲଗା ଅଲଗା ସ୍ଥାନରେ ଫାଟିଯାଏ। ମଳଦ୍ୱାରଟା ବହୁତ ଟାଇଟ୍ ଥାଏ, ଯେତେବେଳେ ଟାଣ ଝାଡ଼ା ସେ ମଳଦ୍ୱାରଟା ବାହାରିବାକୁ ଚେଷ୍ଟା କରେ, ସେ ମଳଦ୍ୱାରକୁ ଫଟିକି ବାହାରି ଆସେ। ତ ଯେହେତୁ ମଳଦ୍ୱାର ଯେଉଁ ଆସ୍ତରଣଟା, ଯେଉଁ ଲେୟର ତା'ର ଯେଉଁ ମ୍ୟୁକୋସା ଲେୟର୍ଟା ଅଛି ଆସ୍ତରଣଟା, ସେଇଟା ଫାଟିଗଲା, ସେଇଟା ଟିକେ ପେନ୍ ସେନ୍ସିଟିଭ, ସେ ଜାଗାରେ ଆପଣଙ୍କ ସ୍ନାୟୁ ବହୁତ ଥାଆନ୍ତି, ତେଣୁ ଆପଣଙ୍କୁ ବହୁତ ସେଇଟା ଗୋଟେ ଜଳିଲା ଭଳିଆ ବଥା ହୁଏ। ଆଉ ଯେହେତୁ ଗୋଟେ ଥର ସେ ଜାଗାଟି ଫାଟିଲା, ତେଣୁ ଆପଣ ଯେତେବେଳେ କାଲି ପୁଣି ମଳତ୍ୟାଗ ପାଇଛି ସେ ପୁଣି ଫାଟିବ, ସେ ଜାଗାଟା ପୁଣି ତାର ଦିନ ଯିବେ ପୁଣି ଫାଟିବ, ତ ସେଇଟା ସବୁଦିନ ଫାଟିବ, ଯେହେତୁ ଆପଣ ମଳତ୍ୟାଗ ଯିବାଟା ବନ୍ଦ କରିପାରିବେନି। ଯଦି ଆପଣ ଅଟକାଇବାକୁ ଚେଷ୍ଟା କରିବେ, ଦୁଇ ତିନି ଦିନ ପରେ ଝାଡ଼ା ଏତେ କଠିନ ହୋଇଛି ସେ ଭଲକି ଫଟେଇକି ବାହାରିବ ମଳଟି, ତେଣୁ ଏଇଟାକୁ କୁହନ୍ତି ମଳକଣ୍ଟକ। ଆଉ ସେହି ସମୟରେ ପ୍ରଥମ ଯେତେବେଳେ ମଳକଣ୍ଟକ ଆରମ୍ଭ ହୁଏ ତା ସହିତ ବ୍ଲିଡ଼ିଂ ବି ହୁଏ, କିନ୍ତୁ ପର କ୍ଷେତ୍ରରେ ଯେତେବେଳେ ଏଇଟା ବହୁତ ପୁରୁଣା ହୋଇଯାଏ, ମଳକଣ୍ଟକଟା ବାରମ୍ବାର ହୋଇକି ଶୁଖୁଥିବ ପୁଣି ଆଉ ଥରେ ଫାଟୁଥିବ, ଏମିତିକି ପୁରୁଣା ହୋଇଯାଏ, ବଥା ରହିଯାଏ, କୁଣ୍ଡେଇ ହୁଏ, ଲସା ବହେ ସେ ଜାଗାରୁ, କିନ୍ତୁ ବ୍ଲିଡ଼ିଂଟା ଏତେ ହୁଏ, ଯେଉଁ ରକ୍ତସ୍ରାବ ବା ଝାଡ଼ାରେ ରକ୍ତ ଲାଗିକି ଆସିବା କି ଝାଡ଼ା ଗଲା ପରେ ଟୋପା ଟୋପା ହେଇକି ରକ୍ତ ପଡ଼ିବା ଯେଉଁ ଲକ୍ଷଣଟି ଥାଏ ସେଇଟା କମିଯାଏ, କିନ୍ତୁ ବଥା ରହିବା କୁଣ୍ଡେଇ ରହିବାଟା ସେଇଟା ରହିଯାଏ। ଆଉ ଏଇ ସବୁ ଅର୍ସରେ ସେ ପାଇଲ୍ସ ବେମାରୀ, ଏଇଟା ମଳକଣ୍ଟକ ନୁହଁ, ଏଥିରେ ବଥା ହୁଏ ନାହିଁ, ଖାଲି ରକ୍ତସ୍ରାବ ସିରିଞ୍ଜରେ ପିଚକାରୀ ମାରିଲା ଭଳିଆ ଆପଣଙ୍କର ଝାଡ଼ା ଉପରେ ଲେଟ୍ରିନ୍ ପ୍ୟାନ୍ ଉପରେ ରକ୍ତ ପଡ଼ିବ, ଯେଉଁଟା ଆପଣଙ୍କୁ ସବୁବେଳେ ଡରେଇବ ଯେ ଏତେ ବ୍ଲିଡ଼ିଂ କାହିଁକି ହେଲା, କିନ୍ତୁ ସେଥିରେ କୌଣସି ବଥା ନଥାଏ। କିନ୍ତୁ ଉଭୟର ମୂଳ କାରଣ ହେଉଛି କୋଷ୍ଠକାଠିନ୍ୟତା, ଅଯଥାରେ ପାଣିର ଅଭାବ କରିବା, ଆମିଷ ଜାତୀୟ ଖାଦ୍ୟ ବେଶୀ ଖାଇବା, ତନ୍ତୁ ସବୁଜ ପନିପରିବା କମ୍ ଖାଇବା, ନିର୍ଦ୍ଦିଷ୍ଟ ସମୟରେ ଝାଡ଼ା ନଯିବା, ବହୁତ ସମୟ ଝାଡ଼ା ଗଲାବେଳେ କୁନ୍ଥେଇ ହେବା, ଏଇସବୁଠାରୁ ଆମକୁ ନିବୃତ୍ତ ରହିବାକୁ ପଡ଼ିବ। ଏଇ ଯଦି ଆପଣଙ୍କର ଅଯଥାରେ କୁନ୍ଥେଇ ହେବେ ତାହେଲେ ଏସବୁ ଯେତେ ବୟସ କ୍ରମେ କମ୍ ବୟସରେ ଯେହେତୁ ଆପଣ ମାଂସପେଶୀ ସୁଦୃଢ଼ ଅଛି ସିଏ ଅଟକେଇକି ରଖିବ, ଯେତେ ଆପଣ ବୟସ ବଢ଼ିବ ମାଂସପେଶୀ ଦେହ ଦୁର୍ବଳ ହେବ, ସିଏ ଆପଣଙ୍କର ପାଇଲ୍ସଟା ଖସି ଖସି ତଳକୁ ଆସିବ ଏବଂ ଫାଟିକି ଅଯଥାରେ ସେ ଆପଣଙ୍କୁ ବ୍ଲିଡ଼ିଂ କରିବ। ତେଣୁ ଆପଣଙ୍କୁ ଖାଦ୍ୟରେ ସବୁବେଳେ ଗୋଟେ ସନ୍ତୁଳିତ ଖାଦ୍ୟ ଖାଇବାର ଅଭ୍ୟାସ କରିବାକୁ ପଡ଼ିବ, ଯେଉଁଥିରେ କି ଆପଣ ଆମିଷ ଏବଂ ସବୁଜ ପନିପରିବାର ତାରତମ୍ୟ ଏକଦମ ଭଲ ରହିବା ଦରକାର। ଆମିଷ ଟିକେ କମ୍ ହେଲେ ହିଁ ଚଳିବ, ଯେଉଁମାନଙ୍କର ଅସୁବିଧା ଅଛି ସେମାନେ ଆମିଷ କମ୍ ହିଁ ଖାଇଲେ ଚଳେ, କିନ୍ତୁ ପନିପରିବା ସବୁଜ ପନିପରିବା ତନ୍ତୁଜାତୀୟ ଖାଦ୍ୟ ପାଣି ତ ନିହାତି ଆବଶ୍ୟକ। ଆଉ ନିର୍ଦ୍ଦିଷ୍ଟ ସମୟରେ ଝାଡ଼ା ଯିବେ, ଝାଡ଼ା କରିବା ବେଳେ କୁନ୍ଥେଇବେନି, ଯଦି ଆପଣ ଗୋଟେ ଥର ଲାଗୁଛି ଝାଡ଼ା ପେଟ ସଫା ହେଲାନି ବରଂ ଉଠିକି ପଳେଇ ଆସନ୍ତୁ, ଆଉ ଚା ଟିକେ ପିଅନ୍ତୁ ଯାହା କରନ୍ତୁ, ତା ଆଉ 15-20 ମିନିଟ୍ ପରେ ଯାଇକି ନହେଲେ ଆଉଥରେ ଗୋଟେ ଥର ମଳତ୍ୟାଗ କରିକି ଆସନ୍ତୁ, କିନ୍ତୁ ଗୋଟାଏ ଥର କରି 20-25 ମିନିଟ୍ କୁନ୍ଥେ ଅଭ୍ୟାସକୁ ଏକଦମ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରନ୍ତୁ।
1: ହେଲା ଭାଇ,
2: ବହୁତ ବଢିଆ, ହଁ ବହୁତ ବଢିଆ କଥା କହିଲେ ସାର୍। ଯଦି ଆମର ଏମିତି କୋଷ୍ଠକାଠିନ୍ୟ ଅଛି, ତାଠୁ ଉପଚାର କରିବା ପାଇଁ ଆପଣଙ୍କ ଶଲ୍ୟ ବିଭାଗ ଦ୍ୱାରା କିଛି ଶଲ୍ୟ ଚିକିତ୍ସା କରିପାରିବା କି?
0: କୋଷ୍ଠକାଠିନ୍ୟତାର ଆକ୍ଚୁଆଲି ଶଲ୍ୟ ଚିକିତ୍ସା ନଥାଏ, କୋଷ୍ଠକାଠିନ୍ୟ ପାଇଁ ସାଧାରଣତଃ ଆମେ ଔଷଧ, ଲାଇଫ୍ଷ୍ଟାଇଲ୍ ଯେଉଁଟା କହୁଛୁ ଦୈନନ୍ଦିନ ଜୀବନଚର୍ଯ୍ୟା, ଆଉ ଖାଦ୍ୟ, ଏଇ ତିନିଟା ଉପରେ ଆମେ ଗୁରୁତ୍ୱ ଦେଉ। ଔଷଧଟାକୁ ଆମେ ସବୁବେଳେ ଲାଷ୍ଟ ରଖୁ, ଆମେ ସବୁବେଳେ କହୁ ଆପଣଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଯେମିତି ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଝାଡ଼ା ଯିବା, ଆଉ 2 ନମ୍ବର ହେଲା ସବୁଦିନ ବ୍ୟାୟାମ କରିବା। ଆପଣ ଯଦି ବ୍ୟାୟାମ କରିବେ ତାହେଲେ ସବୁଦିନ ସକାଳୁ ଉଠିକି ବ୍ୟାୟାମ କରିବେ ତାହେଲେ ଆପଣଙ୍କର କୋଷ୍ଠକାଠିନ୍ୟତା ପାଖାପାଖି 50-60% କମିଯିବ ହେଲା। ଯେତେବେଳେ ଆପଣ ଦେହଟା ଚଳଚଞ୍ଚଳ ହେବ, ସେ ଏମିତି କିଛି ଗୁଡ଼ା ହରମୋନ୍ ଆପଣ ଦେହରେ

0: ତିଆରି କରିବ, ଯେଉଁଟା ଆପଣଙ୍କର ଅନ୍ତଃନଳୀର ଗତିକୁ ବି ବଢ଼େଇବ, ଯେଉଁଥିରେ କି ଆପଣ କୋଷ୍ଠକାଠିନ୍ୟତା ବହୁତ ପରିମାଣରେ 3-4 ମାସ 5 ମାସ ଲଗାତାର ବ୍ୟାୟାମ କଲେ ସେଇଟା କମିଯାଏ। ତା ସହିତ ଆପଣଙ୍କୁ ପନିପରିବା ଖାଦ୍ୟ ଉପରେ ବି ନିହାତି ନଜର ରଖିବାକୁ ପଡ଼ିବ, ଆମିଷ କମ୍ ଖାଇବାକୁ ପଡ଼ିବ, ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡ଼ିବ। ଆଉ ଏସବୁ ପରେ ବି ଯଦି ଆପଣଙ୍କୁ ଲାଗୁଛି ନାହିଁ ମୋର କୋଷ୍ଠକାଠିନ୍ୟତା ଉପଚାର ହେଉନାହିଁ, ଲାଘବ ହେଉନାହିଁ, ମୋତେ ବଥା ରହୁଛି, ତାହେଲେ ମାର୍କେଟରେ ସିରପ୍ ମିଳୁଛି ଝାଡ଼ାକୁ ତରଳ କରିବା ପାଇଁ, ବହୁତ ପ୍ରକାର ସିରପ୍, ତାକୁ ଆପଣ ବ୍ୟବହାର କରିକି ସାମୟିକ ଭାବେ ସେଥିରୁ ଆରାମ ପାଇପାରିବେ। କିନ୍ତୁ ପରମାନେଣ୍ଟଲି ଆମେ କେବେ ବି ସେ ସିରପ୍ ଆଡଭାଇସ୍ କରୁନା, କାହିଁକିନା ସେଇଟା ଗୋଟେ ଅଭ୍ୟାସଗତ ହେଇଯାଏ, ତାପରେ ସେଇଟା ନ ଖାଇଲେ ଝାଡ଼ା ହେବନି, ଯେଉଁଟାକୁ ଆମେ ପର୍ଗେଟିଭ୍ ଏବ୍ୟୁଜ୍ ବୋଲି କହୁ। ତେଣୁ ଆମେ କହୁ ଯେ ଜୀବନଚର୍ଯ୍ୟାକୁ ଠିକ୍ ରଖନ୍ତୁ, ବ୍ୟାୟାମ କରନ୍ତୁ, ସଠିକ୍ ଆହାର ଖାଆନ୍ତୁ, ଜଳର ପରିମାଣ ନିଜ ଖାଦ୍ୟରେ ଦିନସାରା ଠିକ୍ ରଖନ୍ତୁ। ଲୋକଙ୍କର ଅଭ୍ୟାସ ଥରକ ଲିଟରେ ପାଣି ପିଇବା, ସେଇଟା ବହୁତ ଖରାପ ଅଭ୍ୟାସ। ଆପଣ ବରଂ ଅଧା ଗ୍ଲାସ୍ ଅଧା ଗ୍ଲାସ୍ ଘଣ୍ଟାକୁ ଥରେ 1.5 ଘଣ୍ଟାକୁ ଥରେ ପିଅନ୍ତୁ, ସେଥିରେ ଆପଣ କୋଷ୍ଠକାଠିନ୍ୟତା ବହୁତ ପରିମାଣରେ କମିଯିବ।
1: ବଢ଼ିଆ କଥା କହିଲେ, ସନ୍ତୁଳିତ ଖାଦ୍ୟ ଏବଂ ବ୍ୟାୟାମ ଦ୍ୱାରା ଆମେ ସମସ୍ୟାର ଦୂର ପାଇପାରିବା।
0: ଆଜ୍ଞା
1: ନମସ୍କାର ସାର।
0: ନମସ୍କାର।
2: ନମସ୍କାର ଭାଇ, ରହୁଛୁ। ଆଉ ଗୋଟେ କଲ୍ ଆସିଯାଇଛି। ହ୍ୟାଲୋ
3: ହ୍ୟାଲୋ,
2: ନମସ୍କାର। ଆଜ୍ଞା
3: ନମସ୍କାର ନମସ୍କାର, ଧରିତ୍ରୀ ଭବନ କହୁଥିଲେ ତ?
2: ଆଜ୍ଞା, ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଆପଣଙ୍କୁ।
3: ମୁଁ ଆପଣ ଡାକ୍ତର ସାର ନମସ୍କାର।
0: ନମସ୍କାର ସାର,
3: ମୁଁ କହୁଥିଲି ବିଶ୍ୱଜିତ ପାଣିଗ୍ରାହୀ ପୁରୁଷୋତ୍ତମପୁରରୁ କହୁଥିଲି। ପ୍ରଶ୍ନ,
2: ଆଜ୍ଞା କୁହନ୍ତୁ,
3: ମଳକଣ୍ଟକ ରୋଗ କାହିଁକି ହୁଏ? ଆପଣ କହିବେ ଖାଦ୍ୟପେୟରୁ। ଆଗ ପ୍ରାଚୀନ ଯୁଗରେ ବି ଏଇ ପଦ୍ଧତି ଥିଲା, ଲୋକମାନେ ଆୟୁର୍ବେଦିକ ଚିକିତ୍ସା ହଉଥିଲେ, ସେ ଏଇ ରୋଗରୁ ଉପଶମ ପାଇଁ ଯାହାର ହେଇଯାଇଛି, ସେ କିଭଳି ଏଇ ଆଧୁନିକ ଯୁଗରେ ଉପଶମ ପାଇପାରେ, ସେ ଉପାୟ ଟିକେ ବତେଇଲେ ଭଲ ହେଇଥାନ୍ତା।
0: ଯେଉଁଟା ଆପଣଙ୍କୁ ମୁଁ କହୁଥିଲି କୋଷ୍ଠକାଠିନ୍ୟ, କିନ୍ତୁ ଧରନ୍ତୁ ଆପଣଙ୍କୁ ମଳକଣ୍ଟକ ହେଇଯାଇଛି, ପାଖାପାଖି ଆପଣ 2-3 ବର୍ଷ 4 ବର୍ଷ ହେଲା ବାରମ୍ବାର ମାସେ 2 ମାସକୁ ଥରେ ଆପଣ କଷ୍ଟ ପାଉଛନ୍ତି, ଆଉ ଆପଣଙ୍କର କୋଷ୍ଠକାଠିନ୍ୟତାଟା ବି କମ୍ ହେଉନାହିଁ, ହେଲା, କୋଷ୍ଠକାଠିନ୍ୟତା ଆପଣଙ୍କର କମ୍ ହେଉନାହିଁ, ତ କୋଷ୍ଠକାଠିନ୍ୟତା ଯଦି କମ୍ ହେଉନି ତାହେଲେ ତାର ବହୁତ ପ୍ରକାର ନିରାକରଣ ଅଛି, ଆୟୁର୍ବେଦିକ ପଦ୍ଧତିରେ ବି ଅଛି, ଆଲୋପାଥିକ ପଦ୍ଧତିରେ ବି ତାର ନିରାକରଣ ପଦ୍ଧତି ଅଛି। ଆପଣ ସେଇ ଔଷଧ, ଯେମିତି ଆଗ ଆମେ ଗୋଟେ ଅଭ୍ୟାସ ଥିଲା ତ୍ରିଫଳା, ହେଲା, କି ଆମର ଯେଉଁ ଭୁସି ବା ଇସାବଗୁଲର ବ୍ୟବହାର କରିବା, ଯେଉଁଟାକି ଆପଣଙ୍କର କୋଷ୍ଠକାଠିନ୍ୟତାକୁ ବହୁତ ପରିମାଣରେ ଲାଘବ କରିବାକୁ ସାହାଯ୍ୟ କରିଥାଏ, ସେଇଟା ଆପଣ ଦୈନନ୍ଦିନ ବ୍ୟବହାର ବି କରିପାରିବେ, ସେଥିରେ କୌଣସି ଅନିଷ୍ଟ ବି ନାହିଁ, ଆପଣ ସେଇଟା ବ୍ୟବହାର କରିପାରିବେ। ଲୋକଙ୍କ ଆଗରୁ ଅଭ୍ୟାସ ଥିଲା ଯେଉଁମାନେ ବହୁତ କୋଷ୍ଠକାଠିନ୍ୟ, ରାତିରେ ଜଡ଼ା ତେଲ ପିଇବା, ସେଇଟା ବି ଗୋଟେ ଅଭ୍ୟାସ ଦେଖିଲା, ଚିକିତ୍ସାର ଅନ୍ତର୍ଗତ ଆୟୁର୍ବେଦିକ ଚିକିତ୍ସା, ଜଡ଼ା ତେଲ ଗୋଟେ ଅଛି, ଜଡ଼ା ତେଲ
2: କିନ୍ତୁ ବର୍ତ୍ତମାନ ସମୟରେ ଜଡ଼ା ତେଲ, ପିଓର ଜଡ଼ା ତେଲ
0: ମିଳୁନାହିଁ, ତେଣୁ ଲୋକମାନେ ସେଇଟା, କିନ୍ତୁ ତ୍ରିଫଳା ଗୋଟେ ବହୁତ ଭଲ ଜିନିଷ, ଇସାବଗୁଲ ଗୋଟେ ବହୁତ ଭଲ ଜିନିଷ, ଆଜିକାଲି ମାର୍କେଟରେ ଚିଆ ସିଡ୍ସ ଆଉ ଆପଣଙ୍କର ଯେଉଁ ତୁଳସୀ ମଞ୍ଜି ବି ଆସିଗଲାଣି, ସେଇଥିରେ ବହୁତ ପରିମାଣରେ ଫାଇବର ରହୁଛି, ଯେଉଁଟା ଲୋକମାନେ ଖାଉଛନ୍ତି, ଫ୍ଲାକ୍ସ ସିଡ୍ସ ଖାଉଛନ୍ତି କୋଷ୍ଠକାଠିନ୍ୟତାରୁ ଲାଘବ ପାଇଁ। କିନ୍ତୁ ଯଦି କୋଷ୍ଠକାଠିନ୍ୟତା ହେଇକି ଆପଣ ବହୁତ ଦିନ କଷ୍ଟ ପାଇଲେଣି, ତାହେଲେ ଆପଣଙ୍କୁ ଅସ୍ତ୍ରୋପଚାର ଦ୍ୱାରା ହିଁ ତାର ଉପଶମ କରିବାକୁ ପଡ଼ିବ। ଅସ୍ତ୍ରୋପଚାର ଦ୍ୱାରା ଆପଣଙ୍କର ଯେଉଁଟା ମଳଦ୍ୱାରର ସ୍ପିଙ୍କ୍ଟର୍ଟା, ଯେଉଁଟା ମାଂସପେଶୀଟା ବହୁତ ଟାଇଟ୍ ରହୁଛି, ଯେଉଁଟାକି ତାର ମୂଳ କାରଣ ଫାଟିଯିବାର, ତାକୁ ବି ଟିକେ ଢିଲା କରାଯାଏ, ତା ସହିତ ଯେଉଁଟା ଅସୁଖା ଘା ହେଇଛି ତା ଧାରକୁ କାଟିକି ପୁଣି ତାକୁ ଫ୍ରେଶ୍ ସିଲେଇ କରିଦିଆଯାଏ, ଯାହାଫଳରେ ସେଇଟା ସହଜରେ ଶୁଖିଯାଏ। ଯେହେତୁ ସ୍ପିଙ୍କ୍ଟର୍ଟା ଆପଣ ଟିକେ ଢିଲା ରହେ, ତେଣୁ ସେ ବାରମ୍ବାର ଫାଟେନି କି ଆପଣଙ୍କୁ ଏତେ କଷ୍ଟ ବି ହୁଏ ନାହିଁ।
3: ଅପରେସନ୍ କଲେ ମଧ୍ୟ ଆଉ ଥରେ ସେକେଣ୍ଡ ଟାଇମ୍ ବାହାରି,
0: ସେଇଟା ତ ଅସ୍ତ୍ରୋପଚାର ପଦ୍ଧତି ଉପରେ ଡିପେଣ୍ଡ କରୁଛି ଯେ କିଏ କେଉଁ ପଦ୍ଧତି ଅବଲମ୍ବନ କରୁଛନ୍ତି, କିନ୍ତୁ ସାଧାରଣତଃ ଆମେ ଆମର ଯାହା ଅନୁଭବ ଅଛି ଯେ ଭଲରେ ଯଦି ଠିକ୍ ପଦ୍ଧତିରେ କରାଯାଇଛି ଅସ୍ତ୍ରୋପଚାର, ତାହେଲେ ସେଥିରେ ସାଧାରଣତଃ ଆମେ ରୋଗୀକୁ ରିକରେନ୍ସ ବା ଆଉଥରେ ହେବାର ସମ୍ଭାବନା ନଥାଏ ଠିକ୍ରେ କରାଗଲେ। କିନ୍ତୁ ବହୁତ କ୍ଷେତ୍ରରେ ଯେଉଁ ଛାରସୂତ୍ର କହୁଛନ୍ତି କି ସେ ଯେଉଁ ଘୋଡ଼ାର ଲାଞ୍ଜର ବାଳ ବାନ୍ଧିକି କାଟିଦେବା କହୁଛନ୍ତି, ସେଇ କ୍ଷେତ୍ରରେ ସେମାନେ ସେ ମୁହଁରେ ସେ ଚମଟିକୁ ଖାଲି କାଟିଦେଇଥାନ୍ତି, ଯେଉଁଟାକି ଲୋକଙ୍କର ଗୋଟେ ଦୃଷ୍ଟି ଆକର୍ଷଣ କରେ ଯେ ବାହାରକୁ ଚମଟା ହାତକୁ ଲାଗୁଛି, ସେଇଟା ସେଇଟା ରୋଗ ନୁହଁ, ସେଇଟା ଗୋଟେ ଚମର ଓଭରଗ୍ରୋଥ, କିନ୍ତୁ ସେଇଟା କାଟିଦେବା ଦ୍ୱାରା ଲୋକଙ୍କୁ ଗୋଟେ ମାନସିକ ସ୍ତରରେ ଶାନ୍ତି ମିଳେ ଯେ ହଁ ସେଇଟା କଟିଗଲା, କିନ୍ତୁ ରୋଗଟା ତା ଭିତରେ ଥାଏ ଯେଉଁଟାକୁ କେବେ ବି ଆଡ୍ରେସ୍ କରାଯାଏ ନାହିଁ, ଆଉ ସେଇ କ୍ଷେତ୍ରରେ ସେମାନେ ବାରମ୍ବାର ଏମିତି ହଇରାଣ ହେଇଯାଆନ୍ତି।
2: ସାର୍ଙ୍କ ପରାମର୍ଶ ହେଉଛି ସଠିକ୍ ଡାକ୍ତରଙ୍କ ସହିତ ଯଦି ଆମେ ପରାମର୍ଶ କରିବା, ନିଶ୍ଚିତ ଭାବରେ ଆମର ଉପଚାର ହେଇପାରିବ। ରହୁଛୁ ଭାଇ, ନମସ୍କାର।
3: ନମସ୍କାର।
2: ଆମେ ଏଇଠି ପଚାରିବା ଯେ ଏଇ ଯୋଉ ଅର୍ସ ବା ମଳକଣ୍ଟକ, एक मारात्मक रोग हो पारे कि
0: ना लोकंर साधारणत गोटे मनरे गोटे भ्रांति थाए जे अर्श किंवा मलकंटक बहुत दिन होगले काले से कैंसर हो सीटा गोटे बहुत भ्रांतिकर धारणा साधारणत अर्श कि मलकंटक से दिगक गति कै ना यहाँ गोटे नन कैनसरस बेनाइन बेमारी जोटा आम कहूँ एमती प्रोब्लम हुए ना कष्ट

0: କ୍ଲଟିଂ ପ୍ରୋବ୍ଲେମ୍ ହୁଏ, ସେ କ୍ଷେତ୍ରରେ ବି ଏତେ ପରିମାଣରେ ରକ୍ତସ୍ରାବ ହୁଏ ଯେ ଲୋକଙ୍କୁ 3-4 ବୋତଲ ରକ୍ତ ବି ଚଢ଼ିବାକୁ ପଡୁଛି ଆମକୁ ଲୋକଙ୍କୁ, ସେଗୁଡ଼ା ତାର ଷ୍ଟାଣ୍ଡାର୍ଡ କମ୍ପ୍ଲିକେସନ୍, କିନ୍ତୁ କେବେ କ୍ୟାନ୍ସର ଆଡ଼କୁ ସେଗୁଡ଼ା ଗତି କରେନି।
1: ଆଜ୍ଞା, ଏଇ ଯେଉଁ ଆମର ଆପଣ କହିଲେ ଜୀବନଚର୍ଯ୍ୟା ଆଉ ପରିବର୍ତ୍ତିତ ଜଳବାୟୁ, ଆମର ଅସନ୍ତୁଳିତ ଖାଦ୍ୟ ଯୋଗୁଁ ଆମର ଏଇ ଅର୍ଶ ଆଉ ମଳକଣ୍ଟକର ରୋଗଟା ସକ୍ରିୟ ହୁଏ। ଏଇ ଯେଉଁ ଆପଣ କହିଲେ ଦିନଚର୍ଯ୍ୟା ବଦଳାଇବା, ସନ୍ତୁଳିତ ଆହାରକୁ ଗ୍ରହଣ କରିବା, ଅଧିକ ପାଣି ପିଇବା ଦ୍ୱାରା ଆମର ଅର୍ଶ ଆଉ ମଳକଣ୍ଟକ ଭଲ ହୋଇଯିବ ବୋଲି କହୁଛନ୍ତି, ଆଉ ଆପଣ ବି କହିଲେ ଆୟୁର୍ବେଦିକ ଉପାୟରେ ଯେଉଁ କହିଲେ ତ୍ରିଫଳା ଚୂର୍ଣ୍ଣ ବା ଯେଉଁ କ'ଣ ଗରମ ପାଣି ଉଷୁମ ପାଣିରେ ବସିବା ପାଇଁ, ଆପଣ ଆଉ ଗୋଟେ କଥା କହିଲେ ଯେଉଁ କମଡ଼ରେ ନ ବସିବା ଅପେକ୍ଷା ଇଣ୍ଡିଆନ୍ ଲାଟ୍ରିନ୍ରେ ବସିବାଟା ହିଁ ଭଲ, ତ ଏଇଟା ବି କ'ଣ କିଛି
0: ସାଇଣ୍ଟିଫିକ୍ ଏଇଟା ଆକ୍ଚୁଆଲି କମୋଡ୍ ଲାଟ୍ରିନ୍ଟା ଯୋଉଟା ସେଟା ତ ପାଶ୍ଚାତ୍ୟ ରାଣୀ, ସେଟା ତ ଆମର କେବେ ବି ନଥିଲା। ଆଗରୁ ଆମ ପୂର୍ବପୁରୁଷ ତ ବାହାରେ ହିଁ ମଳତ୍ୟାଗ କରୁଥିଲେ, ଆଉ ସେମାନେ ଯେମିତି ବସୁଥିଲେ ଆମର ଇଣ୍ଡିଆନ୍ ଲାଟ୍ରିନ୍ଟା ବି ସେଇ ଅନୁସାରେ ଡିଜାଇନ୍ ହେଇଥିଲା। ସେଇଥିରେ ଆମର ଜଙ୍ଘ ପିଠି ଆଉ ମଳଦ୍ୱାର ଯୋଉ ଆଙ୍ଗେଲ୍ଟା ଯୋଉ କ୍ରିଏଟ୍ ହୁଏ ସେମିତି ବସିବା ଦ୍ୱାରା, ସେ ଆଙ୍ଗେଲ୍ ଯୋଗୁଁ ଆମର ମଳଟା ଏଫର୍ଟଲେସ୍ଲି ବାହାରିବାରେ ବହୁତ ସାହାଯ୍ୟ କରେ। ଯେଉଁଟାକି ଆମେ ଯଦି କମୋଡ଼ରେ ବସିବା ତାହେଲେ ଆମ ପିଠି ଆଉ ଜଙ୍ଘ ମଧ୍ୟରେ ଆଙ୍ଗେଲ୍ଟା 90 ଡିଗ୍ରୀ ହେଇଯାଏ, ତ ସେଇ ଯୋଗୁଁ ଆପଣଙ୍କର କର୍ଭେଚର୍ଟା ଆନାଲ୍ କେନାଲ୍ରେ କର୍ଭେଚର୍ଟା ବି ଚେଞ୍ଜ ହେଇଯାଏ, ଯେଉଁଟା ଫଳରେ କି ଝାଡ଼ାଟା ପ୍ରପର୍ଲି ଆଗକୁ ଠେଲି ହେଇକି ଆଗକୁ ଆସେନି, ଅଟକି ଅଟକି ଆସେ। ତାପରେ ଲୋକଙ୍କର ଗୋଟେ ଅଭ୍ୟାସ, ଯେହେତୁ ଆପଣ ଇଣ୍ଡିଆନ୍ ଟଏଲେଟ୍ରେ ବେଶୀ ହେଲେ 5 ମିନିଟ୍ ବସିପାରିବେ, ଆଣ୍ଠୁ କାଟିବ କି ଅଣ୍ଟା କାଟିବ, କମୋଡ଼ ଲାଟ୍ରିନ୍ରେ ଘଣ୍ଟାଏ ବସିବାର ସୁବିଧା ଅଛି, ତ ଲୋକ କମୋଡ଼ରେ ବସିକି ନ୍ୟୁଜ୍ ପେପର୍ ପଢ଼ନ୍ତି, ମୋବାଇଲ୍ ଦେଖନ୍ତି, ହେଲା, ଏସବୁ ଦ୍ୱାରା ମଧ୍ୟ ପ୍ରୋବ୍ଲେମ୍ ହୁଏ। ବହୁତ ସମୟ ସେ ପୋଜିସନ୍ରେ ବସିଲେ ଆପଣଙ୍କର ଯେଉଁ ଭେନସ୍ ପ୍ରେସର୍ଟା ବଢ଼ିବ ଆନାଲ୍ କୁସନ୍ ଉପରେ, ସେଇଟା ବି ଲୋକଙ୍କର ପାଇଥିବାର ଗୋଟେ ବହୁତ ବଡ଼ କାରଣ। ତେଣୁ ଆମେ ସମସ୍ତଙ୍କୁ ପରାମର୍ଶ ଦେଉ, କମୋଡ଼ ଲାଟ୍ରିନ୍ ଯଦି ବ୍ୟବହାର କରୁଛନ୍ତି ତାହେଲେ ଗୋଡ଼ ତଳେ ଗୋଟେ ପୀଡ଼ା ରଖନ୍ତୁ, ଯାହାଫଳରେ ଆପଣ ଗୋଡ଼ଟା ଉଠିବ ଆଉ ଜଙ୍ଘ ଆଉ ପିଠି ଭିତରେ ଆଙ୍ଗେଲ୍ଟା ଆଉଥରେ ଏକ୍ୟୁଟ୍ ଆଙ୍ଗେଲ୍ ହେଇଯିବ, 90 ଡିଗ୍ରୀ କମିଯିବ, ଯାହାଫଳରେ କମୋଡ଼ ଲାଟ୍ରିନ୍ରେ ବି ଆପଣଙ୍କୁ ପ୍ରୋବ୍ଲେମ୍ ହେବନି। ଆଉ ଦୟାକରି କମୋଡ଼ ଲାଟ୍ରିନ୍ରେ ପେପର୍ ପଢ଼ିବାକୁ ମୋବାଇଲ୍ ଦେଖିବାକୁ ଚେଷ୍ଟା କରନ୍ତୁନି, ସେଟା ଆସିକି କରନ୍ତୁ।
1: ବହୁତ ସୁନ୍ଦର ପରାମର୍ଶ ଦେଇଛନ୍ତି ଆମର ଯେଉଁ ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି, ଲକ୍ଷ ଲକ୍ଷ ଶ୍ରୋତାବନ୍ଧୁ ଯେଉଁମାନେ କମୋଡ଼ ଲାଟ୍ରିନ୍ ଉପରେ ବସିକି ପେପର୍ ପଢ଼ନ୍ତି ବା ମୋବାଇଲ୍ ଦେଖନ୍ତି ବା ଅନ୍ୟମାନଙ୍କ ସହିତ ଗପସପ୍ କରନ୍ତି, ଆମର ତ ଆଗରୁ କୁହାଯାଉଥିଲା ଯେ ମାନେ ମଳତ୍ୟାଗ ସମୟରେ ପାଟି ଖୋଲିବା ନୁହେଁ, ମାନେ ପାଟି ଖୋଲିବା କଥା ନୁହେଁ, ଆଉ ଦାନ୍ତକୁ ଦାନ୍ତ ଚିପିକି ଆମେ ମଳତ୍ୟାଗ କରିବା କଥା। ଆପଣ ମଧ୍ୟ ସେହି ପରାମର୍ଶ ଦେଇଛନ୍ତି, ଆମର ଶ୍ରୋତାବନ୍ଧୁମାନେ ଜାଣିସାରିଥିବେଣି ଆଉ ଯେ ଅର୍ସ ଆଉ ମଳକଣ୍ଟକ ମଧ୍ୟରେ ତଫାତ୍ କ'ଣ ଅଛି, ଆଉ ଯଦି ବି ସେମାନେ ଅସ୍ତ୍ରୋପଚାର କରିବା ପାଇଁ ଚାହାନ୍ତି,
0: ଅସ୍ତ୍ରୋପଚାର ଯଦି ଜୀବନଚର୍ଯ୍ୟା ଆଉ ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ କଲା ପରେ ବି ବ୍ୟାୟାମ କଲା ପରେ ବି ସେମାନଙ୍କୁ ଉପଶମ ମିଳୁନାହିଁ, ତାହେଲେ ଅସ୍ତ୍ରୋପଚାର ଏକମାତ୍ର ମାଧ୍ୟମ ଯେଉଁଥିରେ କି ସେମାନଙ୍କୁ ପରମାନେଣ୍ଟ ଯୋଉଟା ସ୍ଥାୟୀ ଉପଶମ ମିଳିବ,
1: ମୂଳରୁ ଉତ୍ପାଟନ ହେଇପାରିବ, ସେଟା
0: ମୂଳ ଉତ୍ପାଟନ ହେଇପାରିବ
1: ଆଉ ପୁଣି ହେବନି,
0: ନାଇଁ ହୁଏ ନାହିଁ। ସେଇଥିରେ ତାର ପ୍ରପର୍ ଜାଗାରେ ପ୍ରପର୍ କନସଲଟାଣ୍ଟଙ୍କ ପାଖରେ ଯାଇକି ସେମାନେ ଯଦି ଚିକିତ୍ସା କରେଇବେ ତାହେଲେ ଉପଶମ ନିଶ୍ଚିତ।
1: ଆଜ୍ଞା ନମସ୍କାର।
2: ନମସ୍କାର ମ୍ୟାଡମ, ନମସ୍କାର,
1: ସ୍ୱାଗତ କରୁଛୁ ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ।
2: ଆଜ୍ଞା ନମସ୍କାର, ଆଜିର ଯୋଉ ବିଷୟବସ୍ତୁ ରଖା ହେଇଛି ସେ ବିଷୟବସ୍ତୁ ଅନୁସାରେ ଟିକେ ଜାଣିବାକୁ ଚାହୁଁଛି ଆଜ୍ଞା, ଅର୍ଥ ମାନେ କଣ?
0: ଅର୍ଥ ମାନେ ହଉଛି ଆକ୍ଚୁଆଲି ପାଇଲ୍ସ, ଯୋଉଟା ଆମେ କହୁଛୁ ସେ ଜାଗାରେ ଯୋଉ 3ଟା ମେନ୍ ବେମାରୀ ଥାଏ, ମଳକଣ୍ଟକ, ଅର୍ଶ ଆଉ ଭଗରନ୍ଧ୍ର, ଯୋଉଥିରେ କି ଆପଣଙ୍କର ଝାଡ଼ାରେ ରକ୍ତସ୍ରାବ ହବ, ପିଚକାରି ମାରିଲା ଭଳିଆ ବ୍ଲଡ଼ ପଡ଼ିବ, କିନ୍ତୁ ପେନ୍ ହବ ନାହିଁ। କିନ୍ତୁ କିଛି କ୍ଷେତ୍ର ଦେଖାଯାଇଛି ଯେ ମଳତ୍ୟାଗ କରିସାରିଲା ପରେ ମଳଦ୍ୱାରର ବାହାରେ ଗୋଟେ ଅଙ୍ଗୁରକୋଳି ଭଳିଆ ଫୁଲିକି ଆସିଯିବ, ତ ସେଇଟାକୁ କହନ୍ତି ଅର୍ଶ, ଯୋଉଟା ହାତରେ ବାଜୁଛି ସେଇଟାକୁ ଆମେ ଗ୍ରେଡ଼୍3 ଗ୍ରେଡ଼୍4 ବୋଲି କହୁଛୁ, କିନ୍ତୁ ଗ୍ରେଡ଼୍1 ଷ୍ଟେଜ୍2 ଆପଣଙ୍କର ସେଇଟା ମଳଦ୍ୱାର ଭିତରେ ହିଁ ଥାଏ, ଯୋଉ କ୍ଷେତ୍ରରେ ଆପଣଙ୍କୁ ବିନା ବଥାରେ ପିଚକାରି ମାରିଲା ଭଳିଆ ବ୍ଲିଡିଂ ହବ।
2: ଉପଚାର
0: ମୁଁ ସମସ୍ତଙ୍କୁ ସେଇ ଜିନିଷଟା ବୁଝାଏ ଯେ ଆପଣମାନେ କୋଷ୍ଠକାଠିନ୍ୟତାରୁ ଦୂର ରୁହନ୍ତୁ, ଝାଡ଼ା କୁନ୍ଥେଇକି ଝାଡ଼ା ଯିବାକୁ ଚେଷ୍ଟା କରନ୍ତୁ ନାହିଁ, ସକାଳୁ ଜଲ୍ଦି ଉଠିକି ଆପଣଙ୍କୁ ମଳତ୍ୟାଗ ପାଇଁ ଯିବାକୁ ପଡ଼ିବ, ଠିକ୍ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଯିବେ, ପନିପରିବା ସବୁଜ ପନିପରିବା ଭଲକି ଖାଇବେ, ପାଣି ଭଲକି ପିଇବେ, ବ୍ୟାୟାମ କରିବେ, ଏସବୁ ଦିନଚର୍ଯ୍ୟା ଉପରେ ଆପଣଙ୍କୁ ବହୁତ ଗୁରୁତ୍ୱ ଦେବାକୁ ପଡ଼ିବ, କାହିଁକିନା ଔଷଧ ଯେଉଁଟା ବି ଆପଣଙ୍କୁ ଦିଆଯିବ ଝାଡ଼ାଟା ତରଳ କରିବା ପାଇଁ ସେଇଟା ଗୋଟେ ସାମୟିକ ଚିକିତ୍ସା, ଚେଷ୍ଟା କରିବା ସତ୍ତ୍ୱେ ବି ମଳକଣ୍ଟକ ହେଉଛି କି ଆମେ ଆପଣ କୋଷ୍ଠକାଠିନ୍ୟ ହେଉଛି, ବ୍ଲିଡ଼ିଂ ହେଉଛି, ତାହେଲେ ଅସ୍ତ୍ରୋପଚାର ଦ୍ୱାରା କରିଦେବାଟା ଉଚିତ।
1: ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ଶ୍ରୋତାବନ୍ଧୁଙ୍କ ସହିତ କଥାବାର୍ତ୍ତା କରିଲେ, ପରାମର୍ଶ ଦେଲେ, ଆଉ ଆମେ ଭାବୁଛୁ ଆମର ଏଇ ହେଲୋ ଡକ୍ଟର କାର୍ଯ୍ୟକ୍ରମ ଦ୍ୱାରା ଆମର ଅନେକ ଶ୍ରୋତାବନ୍ଧୁ ମଧ୍ୟ ଉପକୃତ ହେବେ। କେବଳ ଗୋଟିଏ କଥା କହିବା ଯେ ଆମେ ଯଦି ଆମର ଜୀବନଚର୍ଯ୍ୟା ଆଉ ଲାଇଫଷ୍ଟାଇଲ୍କୁ ଯଦି ବଦଳେଇ ଦେବା, ସନ୍ତୁଳିତ ଆହାର ଗ୍ରହଣ କରିବା, ତାହେଲେ ଆମେ ନିଶ୍ଚୟ ସୁସ୍ଥ ରହିବା ଆଉ ଖୁସି ରହିବା। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।

ଶୁଣୁଥିଲେ ଆପଣମାନଙ୍କର ମନପସନ୍ଦର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜି ଥିଲା ଅର୍ଶ ଏବଂ ମଳକଣ୍ଟକରୁ ଆମେ କିପରି ରକ୍ଷା ପାଇବା ଏବଂ ତାର ଉପଚାର ସମ୍ପର୍କରେ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଧରିତ୍ରୀ ସାହୁ, ଆକାଶବାଣୀ ବ୍ରହ୍ମପୁର। ଆରମ୍ଭ କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ ଆରତୀ କଥାଚିତ୍ରରୁ, ଶିଳ୍ପୀ ହେଲେ ଆଶା ଭୋସଲେ।

ଶୁଣୁଥିଲେ ବିଭିନ୍ନ କଥାଚିତ୍ରର ଗୀତ। ଆଜି ଏଥିରେ ଥିଲା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରରୁ କାର୍ଯ୍ୟକ୍ରମ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୀତାଞ୍ଜଳି। ପୁଣି ଥରେ ଆଗାମୀକାଲି ଦିନ 10 ସମୟରେ ଶୁଣିବେ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବ୍ରହ୍ମପୁର। ଶୁଣନ୍ତୁ ଏକ ଭିନ୍ନ ସ୍ୱାଦର ନାଟକ। ନାଟକଟିର ମୂଳ ଲେଖା ଫକୀରଚରଣ ସ୍ୱାଇଁ।

0: ସେ କଥାରେ ଆପଣଙ୍କର କ'ଣ ଅଛି? ଆପଣ ଟିକେଟ୍ କରିଛନ୍ତି କି ନାହିଁ ମୁଁ କ'ଣ ପଚାରୁଛି?
1: ଏ ଟୋକା ପକା ବଦମାସ ଅଛି।
0: ପିଲା ଲୋକ ଦେଖୁଛନ୍ତି ବୋଲି ମାରୁଛନ୍ତି, ମୁଁ କ'ଣ ଆପଣଙ୍କର ଦୋଷ କରିଛି?
1: ବଦମାସ ଟୋକା, ଜାଣିଛୁ ଏ ଗାଡ଼ିରେ ସବୁ ଯାତ୍ରୀ ମୋତେ ଡରନ୍ତି, ସବୁ ଫେରିବାଲା ମୋତେ ମାଗଣାରେ ଖାଇବାକୁ ଦିଅନ୍ତି।
0: ମୁଁ ବାବୁ ଆପଣଙ୍କୁ ଜାଣିନି।
1: ଜାଣିନୁ ନା, ସମର ଦାଦାଙ୍କୁ ଗାଡ଼ିରେ କିଏ ନ ଜାଣେ? ଟିଟିଆଇ ମୋତେ କେବେ ଟିକେଟ୍ ମାଗେନା କି ଫେରିବାଲା ଜିନିଷ ଦେଇ ମୋତେ ପଇସା ହିଁ ମାଗେନା।
0: ମୁଁ କ'ଣ ଜାଣିଛି ବାବୁ, ମୋ ଚିହ୍ନା ବାଦାମ ତାକୁ ତ ସବୁ ଢାଳିଦେଲେ, ଆମେ ଆଜି ଖାଇବୁ କେମିତି? ମୋ ବୋଉ ମୋତେ ଚାହିଁ ବସିଥିବ।
1: ଯା ଯା, ଭାରି ବୋଉ ଦେଖୁଛି, ଚାଲିଯା, ଆଜି ପେଟେ ପାଣି ପିଇ ଦେଇ ଶୋଇପଡ଼ିବ।
0: ଆଜି ସିନା ଶୋଇପଡ଼ିବ ବାବୁ, ହେଲେ କାଲିକୁ ମହାଜନ ପାଖେ ଜମା ଦେଲେ ସିନା ସେ ପୁଣି ଚିହ୍ନା ବାଦାମ ମୋତେ ଦେବ।
1: ଯାବେ, କେତେ ବେକର ବେକର ହୋଇଛୁ।
2: ବୁଝିଲ ବାପା, ସେ ପିଲାଟାକୁ ମାରିବାଟା ଠିକ ହେଲାନି।
1: ତମେ ଏପରି ତୃତୀୟ ପୁରୁଷ କିଏ ହଉ?
2: ମୁଁ ଯିଏ ହେଲେ ବି ଏ ଗାଡ଼ିରେ ଆପଣଙ୍କର ସହଯାତ୍ରୀ ତ, ମୁଁ ସେତେବେଳେ ଲକ୍ଷ୍ୟ କରୁଛି ତମେ ଅଯଥାରେ ଏ ପିଲାଟାକୁ କାହିଁକି ମାରୁଛ କହିଲ?
1: ତା କୈଫତ କ'ଣ ମୁଁ ତୁମକୁ ଦେବି? ସମର ଦାଦା ଆଜି ଯାଏ କାହାରିକି କୈଫତ ଦେଇ ଶିଖି।
2: ଦେଖ ସମର ବାବୁ, ତମେ ମୋ ପୁଅ ଭଳି, ତମରି ଦାଦାଗିରି ଏ ବୁଢ଼ା ବାପକୁ ନ ଦେଖିଲେ ଭଲ।
1: ବୁଝିଲ, ସମର ଦାଦା ହେଉଛି ଦାଦା, ସେ ବାପ ମା ଦାଦା ଖୁଡ଼ି କାହାରିକି ମାନେନା ବୋଲି ସେ ଆଜି ଦାଦା ସାଜିଛି। ଭଲରେ ଭଲରେ କହୁଛି, ମୋତେ ଚିଡ଼ାଉ ନାହିଁ।
2: ମୁଁ ଯାହା କହୁଛି ଟିକେ ଚିନ୍ତା କର ସମର, ଆଜି ଏଇ ଛୋଟ ପିଲାକୁ ମାରି ତାର ଚିନା ବାଦାମ ଗୁଡ଼ା ସବୁ ଏଣେଦେଣେ ବୁଣିଦେଲ, ଏଇ ଗରିବ ପିଲାଟି ଆଜି କ'ଣ ଖାଇବ, ଚଳିବ କେମିତି, ସେ କଥା ଥରେ ଭାବି ଦେଖିଛ?
1: ଛାଡ଼ ହୋ, ଆଜି ଦେଶରେ ହଜାର ହଜାର ଲୋକ ନ ଖାଇ ନ ପିଇ ପୋକ ମାଛ କରି ମରୁଛନ୍ତି, ସେମାନଙ୍କ କଥା କିଏ ବୁଝୁଛି?
2: କିଏ ବୁଝିବ, ତମରି ଭଳି ଯୁବକମାନେ ତ ଏଇଥିପାଇଁ ଚିନ୍ତା କରିବା କଥା।
1: ଆମେ ଚିନ୍ତା କରିବୁ?
2: ହଁ,
1: କିଏ ଚିନ୍ତା କରିବା ପାଇଁ ତ ଦଳ ଲୋକ ଅଛନ୍ତି, ସେମାନେ ଚିନ୍ତା କରି କ'ଣ କରୁଛନ୍ତି ଆମେ କ'ଣ ଦେଖୁନୁ? ହଉ ଚାଲିଲୁ, ଏଇ ଷ୍ଟେସନ ହେଇଗଲା।
2: ଓ ବାବୁ ଶୁଣ ଶୁଣ, ଯାଉଛ ଯେ, ହେଲେ ଏ ପିଲାଟା କଥା କ'ଣ କିଛି ତ ବୁଝିଲନି?
1: କିଓ ଏତେ ଯଦି ଦୟା ସାଗର, ତାହେଲେ ପିଲାଟି କଥା ତମେ ବୁଝିଦିଅ।
0: ଥାଉ ବାବୁ, ଆପଣ ତାଙ୍କ ସାଙ୍ଗେ କଥାବାର୍ତ୍ତା କରନ୍ତୁନି, ମୋ ପାଇଁ କାହିଁକି ଆପଣ ଅପଦିଷ୍ଟ ହେବେ?
2: ହଉ ହଉ, ଆ ବାପ ଏଠିକି ଆସିଲୁ, ଆ ତୋ ନାଁଟା କ'ଣ କହିଲୁ?
0: ମୋ ନାଁ ମଣ୍ଟୁ।
2: ମଣ୍ଟୁ, ଆରେ ବାହ, ଭଲ ନାଁ ତ। ଆଚ୍ଛା, ତମ ଘରେ ଆଉ କିଏ ସବୁ ଅଛନ୍ତି?
0: କେହି ନାହାନ୍ତି ବାବୁ, ଏକ ବୋଉ, ବାପା ମଟର ଚାପରେ ମରିଗଲେ, ମୋତେ ସେତେବେଳେ ମାତ୍ର 2 ବର୍ଷ। ବୋଉ ୟା ଘରେ ତା ଘରେ ଧାନ ଗୋଟେ ଚଳାଏ, ତାର ଏବେ ଆଣ୍ଠୁ ଗଣ୍ଠି ବାତ ଧରିଛି, ସେ ଅଚଳ ହୋଇପଡ଼ୁଛି। ମୁଁ ଏଇ ଗାଡ଼ିରେ ବୁଲି ବୁଲି ଚିନା ବାଦାମ ବିକି ଯାହା ପାଏ ସେଇଥିରେ ଚଳିଯାଉ।
2: ଆଚ୍ଛା, ତୁ କିଛି ପାଠ ସାଠ ପଢ଼ିଛୁ?
0: ଅଳ୍ପ କେତେ ଦିନ ସ୍କୁଲକୁ ଯାଇଥିଲି ବାବୁ, ତାପରେ ବୋଉ ବେମାର ହେଲା, ତାକୁ ପୋଷିବା ଭାର ମୋ ଉପରେ ପଡ଼ିଲା, କେମିତି ପଢ଼ିବି ବାବୁ, ହେଲେ ପଢ଼ିବାକୁ ମୋର ଭାରି ମନ।
2: ଆଚ୍ଛା, ଯେତେବେଳେ ସମୟ ମିଳୁଛି ପଢ଼ୁନୁ?
0: ସମୟ ମିଳୁଛି କୋଉଠି ବାବୁ, ଦିନ ରାତି ସବୁବେଳେ ଏଇ ଗାଡ଼ିରେ କଟିଲା। ଯାଉଛି ବାବୁ, ତେଣେ ବୋଉ ଚାହିଁ ବସିଥିବ।
2: ଆଚ୍ଛା ଶୁଣ ଶୁଣ, ଏନେ
0: କ'ଣ ବାବୁ? ଏ 5 ଟଙ୍କା? ନାଇଁ ନାଇଁ ବାବୁ, ମୋତେ ଆପଣଙ୍କ ପାଖେ ଧାରୁଆ କରନ୍ତୁନି।
2: ନାଇଁ ରେ, ତୁ ତ ମୋ ପୁଅ ଭଳି, ସେଇ ଟୋକାଟା ତ ତୋର ସବୁ ଚିନାବାଦାମ ବିଞ୍ଚି ଦେଇଗଲା, ତୁ ଆଉ ତୋ ବୋଉ ଖାଇବ କ'ଣ? ନେ ଏ 5 ଟଙ୍କା ନେଇଯା, ଯୋଉ ଦୋକାନରୁ ଚିନାବାଦାମ ଆଣିଛୁ ତାକୁ ଦେଇ ପୁଣି ଆଣି ବ୍ୟବସାୟ କରିବୁ।
0: ନାଇଁ ବାବୁ, ଆଉ ଏ ଗାଡ଼ିରେ ଫେରି କରିବିନି, ଫେର ଯଦି ଏମିତି ଦାଦା ହାବୁଡ଼ରେ ପଡ଼େ ପୁଣି ସର୍ବନାଶ କରିବ।
2: ଦେଖ ମଣ୍ଟୁ, ଏତେ ଧୈର୍ଯ୍ୟ ହରା ହେଲେ ଚଳିବ? ଯା ଦମ୍ଭ ଧର, ମଣିଷ ପରି ମଣିଷ ହେବାକୁ ଚେଷ୍ଟା କର। ଏନେ ମୋ ଠିକଣାରେ ରଖ, ଯେତେବେଳେ ଅସୁବିଧା ହେବ ତୁ ମୋତେ ସାକ୍ଷାତ କରିବୁ।
0: ଆପଣଙ୍କ କଥା ଅକ୍ଷରେ ଅକ୍ଷରେ ମାନିବି ବାବୁ, ଯାଉଛି, ଜୁହାର ବାବୁ।
2: ଜୁହାର ବାପା, ଯା। ହେଲେ ମନେ ରଖିଥିବୁ, ବଡ଼ ମଣିଷମାନେ କହିଛନ୍ତି, ଭଲ ମଣିଷ ହୁଅ, ଯେଉଁଠି ଥା ପଛେ ଭଲ ମଣିଷ ହେବାକୁ ଚେଷ୍ଟା କରିବ, ଏ ଯା। ଆହା, ଏ ସମାଜରେ ଏଇଭଳି କେତେ ମଣ୍ଟୁଙ୍କ ଭାଗ୍ୟରେ ଆଜି ଏଇ ଅବସ୍ଥା। ଦୁନିଆ କ'ଣ ଜାଣିବା ଆଗରୁ ସଂସାର ବୋଝ ଭଗବାନ ଏମାନଙ୍କ ମୁଣ୍ଡରେ ଲଗାଇ ଦେଇଛନ୍ତି।

0: ଜୁହାର ଆଜ୍ଞା।
1: କିଏ ବାପ ତମେ? ମୁଁ ତ ତମକୁ ଚିହ୍ନି ପାରୁନି।
0: ମୋତେ ଚିହ୍ନି ପାରୁନାହାନ୍ତି ସାର୍?
1: ନା,
0: ସେଦିନ ସେଇ ଗାଡ଼ିରେ ସେ ଟୋକା ମୋର ସବୁ ଚିହ୍ନା ବଦାମ ଫୋପାଡ଼ି ଦେବା ପରେ ଆପଣ ମୋତେ 5 ଟଙ୍କା ଦେଇନଥିଲେ ସାର୍।
1: ଆରେ ହଁ ହଁ, ମନେ ପଡ଼ିଲା। ଆରେ ସିଏ ତ 8-10 ବର୍ଷ ତଳର କଥା। ଯା ହଉ, ତମେ ଆଉ କାହାରି ସାହାଯ୍ୟ ନ ନେଇ ନିଜ ଗୋଡ଼ରେ ଠିଆ ହେଇପାରିଛ ଦେଖି ମୁଁ ଭାରି ଖୁସି। ଆଚ୍ଛା ବାପା, ଇଏ ଖିଲିପାନ ଦୋକାନ କେବେଠୁ କଲଣି?
0: ଏଇ ଅଳ୍ପ ଦିନ ହେଲା ସାର୍। ଇଏ ସବୁ ଆପଣଙ୍କ ଦୟାରୁ। ଆପଣ ମୋତେ ସେଦିନ କହିଥିଲେ ନା ସାର୍ ବିପଦରେ ଧୈର୍ଯ୍ୟହରା ନ ହେବା ପାଇଁ, ମୁଁ ଆପଣଙ୍କ ସେଇ କଥାକୁ ଅକ୍ଷରେ ଅକ୍ଷରେ ମାନିନି ସାର୍।
1: ନିଜ ଗୋଡ଼ରେ ଠିଆ ହେଇପାରିଛ ତାହା ହିଁ ମୋର ଆନନ୍ଦ।
0: ହଁ ସାର୍, ସେଦିନ ଆପଣଙ୍କଠୁ ସେ ଟଙ୍କା ନେଇ ଆସିବା ପରେ ଏ ସମାଜ ପ୍ରତି ମୋ ମନଟା ବିଦ୍ରୋହ କରି ଉଠିଲା। ଭାବିଥିଲି ଏଣିକି ଚୋରି କରିବି, ଡକାୟତ କରିବି, ହେଲେ ଘରେ ପହଞ୍ଚି ଦେଖେ ତ ବୋଉର କାଶ ବଢ଼ିଯାଇଛି। କାଶ ନୁହେଁ ତ ସାର୍, ଯକ୍ଷ୍ମା। ବୋଉ ଏ ବେମାରୀ କଥା ମୋତେ ଆଗରୁ ଲୁଚାଇ ରଖିଥିଲା। ସେଇ ଟଙ୍କା 5 ଧରି ଧାଇଁଲେ ଡାକ୍ତରଙ୍କ ପାଖକୁ। ଡାକ୍ତର ଓ ମୋଠୁ ସବୁ କଥା ଶୁଣିଲେ, ସାଙ୍ଗେ ସାଙ୍ଗେ ଆସି ଚିକିତ୍ସା କଲେ, ରୀତିମତ ଔଷଧ ବ୍ୟବସ୍ଥା କଲେ, ହେଲେ ସାର୍ ପଇସାଟେ ନେଲେନି। ବୋଉ ମୋର ଟିକେ ଭଲ ହେଇଗଲା।
1: ଡାକ୍ତର ବାବୁ ଜଣକ ଭାରି ଭଲ ମଣିଷ।
0: ହଁ ସାର୍, ସେଦିନ ରେଳଗାଡ଼ିରେ ସେ ଦାଦାଟା ମୋ ଚିନାବଦାମ ପାଛିଆଟା ଫୋପାଡ଼ି ଦେଲାରୁ ମୁଁ ଭାବିଥିଲି ଏ ସମାଜରେ ଖାଲି ଖରାପ ଲୋକ ଅଛନ୍ତି, ହେଲେ ଆପଣଙ୍କୁ ଆଉ ଡାକ୍ତରବାବୁଙ୍କୁ ଦେଖି ମୁଁ ଜାଣିଲି ଏଠି ରାକ୍ଷସ ଥିଲେ ବି ଦେବତା ଅଛନ୍ତି। ମୋ ଜୀବନର ଗତି ବଦଳି ଯାଇଛି ସାର୍। ଆପଣଙ୍କ 5 ଟଙ୍କାକୁ ମୂଳଧନ କରି ମୁଁ ଏଇ ଖିଲିପାନ ବ୍ୟବସାୟ କରିଥିଲି। ଏବେ ବ୍ୟାଙ୍କରୁ ଋଣ ନେଇ ଏ କେବିନ୍ ଖଣ୍ଡିକ କରିଛି। ଭଲ 2 ପଇସା ରୋଜଗାର ବି ହେଉଛି, ଆଉ ବୋଉ ବି ଏବେ ଟିକେ ଭଲ ହେଇଗଲାଣି।
1: ଭଲ କଥା, ଭଲ କଥା ପୁଅ, ଭଲ ମଣିଷ ହୁଅ, ଦୁନିଆରେ 5 ଜଣଙ୍କ ପରି ଜଣେ ହୁଅ। ହେଲେ ବାପା ମନେ ରଖିଥିବ, କେତେବେଳେ ଧୈର୍ଯ୍ୟ ହରା ହେବନି। ହଁ, ସୁବିଧା ହେଲେ ତମେ ବି ଗରିବମାନଙ୍କୁ ସାହାଯ୍ୟ କରିବ। ବଡ଼ ଲୋକ ହେଇଗଲ ବୋଲି ଗରିବଙ୍କୁ ଭୁଲିଯିବ ନାହିଁ ତ?
0: କି କଥା କହୁଛନ୍ତି ସାର୍, ଗରିବ ଘରେ ମୋର ଜନ୍ମ, ବାପା ମୋର ବଡ଼ ଲୋକ ଥିଲେ, ହେଲେ ଖରାପ ବାଟରେ ଯାଇ ଆମର ସର୍ବନାଶ କରିଦେଲେ, ଆମ ପରିବାରକୁ ଭସେଇ ଦେଇଗଲେ, ସେ ଭୁଲ ମୁଁ କରିବିନି ସାର୍।
1: ଆଚ୍ଛା ହଉ ବାବା, ମୁଁ ଏବେ ଆସୁଛି।
0: ଆପଣ ଆଶୀର୍ବାଦ କରନ୍ତୁ ସାର୍, ଆପଣଙ୍କ ଆଦର୍ଶ ପଥରୁ ମୁଁ ଯେମିତି ବିଚ୍ୟୁତ ନ ହୁଏ। ସାର୍, ଆମ ଘରେ ଆପଣଙ୍କ ପାଦଧୂଳି ଟିକେ ପକେଇବିନି?
1: ଯିବି ଯିବି ବାପା, ତମ ବିବାହ ଘରକୁ ବଞ୍ଚିଥିଲେ ମୁଁ ନିଶ୍ଚୟ ଯିବି। ହେଲେ ମନେ ରଖିଥିବ, ସମ୍ପଦେ ନ ହେବ ଚାତର, ବିପଦେ ନ ହେବ କାତର, ବୁଝିଲ? ଆସୁଛି ବାପା।
0: ପ୍ରଣାମ ସାର୍।
1: ଆଶୀର୍ବାଦ କରୁଛି ବାପା, ତମେ କର୍ମପଥରେ ଆଗେଇ ଯାଅ।
0: ସମ୍ପଦେ ନ ହେବୁ ଚାତର, ବିପଦେ ନ ହେବୁ କାତର। ଶ୍ୟାମସୁନ୍ଦର ବାବୁଙ୍କର ଏହି କଥାପଦକ ମୋର ଆଜି ବି ମନେ ପଡ଼ିଯାଉଛି ବୋଉ। ପ୍ରକୃତରେ ସେ ଜଣେ ଦେବତା ପୁରୁଷ, ତାଙ୍କର ନିର୍ଦ୍ଦେଶ ମାନି ମୁଁ ମୋର କର୍ମପଥରେ ଆଗେଇ ଚାଲିଛି। ଛୋଟ ଖିଲିପାନ ଦୋକାନରୁ ମନୋହରି ଦୋକାନଟିଏ କରିପାରିଛି। ପାଠଶାଠ ପଢ଼ି ପୁରାଣ ଭାଗବତ ଆଉ ଖବରକାଗଜ ବି ପଢ଼ିପାରୁଛି, ଦେଶ ବିଦେଶରେ ଖବର ବି ଜାଣିପାରୁଛି।
2: ଆରେ ପୁଅ, ଯାହା ଯୋଗୁଁ ତୁ ଆଜି ଏତେ ଉନ୍ନତି କଲୁ, ତାଙ୍କୁ ଆମ ଘରକୁ ନିମନ୍ତ୍ରଣ କରି ଆଣିବା କଥା କ'ଣ ଭୁଲିଗଲୁ?
0: ମୁଁ ତୋ କଥା ବୁଝୁଛି ବୋଉ, ହେଲେ ତୁ ତ ଅଛୁ, ମୋର ଆଉ ଚିନ୍ତା କ'ଣ?
2: ନା ରେ ପୁଅ, ମୁଁ ଆଉ ପାରୁନି, ଆଖିକୁ ଏବେ ଆଉ ଦିଶୁନି କି କାନକୁ ଶୁଭୁନି, ରୋଷେଇ କରୁ।

0: ଛକରୁ କେତେଥର ହାତ ପୋଡ଼ିଦେଲିଣି, ଏଣିକି ତୋ କଥା ତୁ ବୁଝ।
1: ହଉ ବୋଉ, ହୋଟେଲରେ ଖାଇନେବି, ଆଉ ତୋ ଲାଗି ମଧ୍ୟ ନେଇ ଆସିବି।
0: ପାଗଳା ଟାଇଗିରେ, ତୁ କ'ଣ ଜାଣିଛୁ ପୁଅ, ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ। ତୋ ମନଲାଖି ଝିଅଟିଏ ବାଛି ତୁ ବାହା ହୁଅ, ଯିଏ ତୋ ଘର କରଣାରେ ଲାଗି ପଡ଼ିବ। ତୁ ତ ଦିନ ରାତି ରୋଜଗାରରେ ବ୍ୟସ୍ତ ରହିଲୁ, ଖିଆପିଆ ଠିକ୍ରେ ନକଲେ ଦେହ ପା ଖରାପ ହୋଇଯିବ ଯେ।
1: ତୁ ମୋଟେ ବ୍ୟସ୍ତ ନା ବୋଉ, ଯେତେବେଳେ ମୋର ଅସୁବିଧା ହବ ମୁଁ କହିବିନି। ହଉ ଯାଉଛି ବୋଉ ଦୋକାନ। ଭାଇମାନେ, ଆପଣମାନେ ଜାଣନ୍ତି ସବୁ କାଳରେ ସଞ୍ଚୟର ଆବଶ୍ୟକତା ରହିଛି, ବିଶେଷ କରି ଆସନ୍ତାକାଲି ପାଇଁ କିଛି ସଞ୍ଚୟ କରି ନ ରଖିଲେ ରୋଗ ବୈରାଗରେ ଚଳିବି କେମିତି। ତାଛଡ଼ା ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ କରିବା ପାଇଁ, ପୁଅ ଝିଅଙ୍କର ବିବାହ ବ୍ରତ ଲାଗି ସଞ୍ଚୟ ଯେ ନିହାତି ଆବଶ୍ୟକ। ସୁଖର କଥା, ଆଜି ଆମ ଭିତରୁ ଜଣେ ଭାଗ୍ୟବାନ ଯୁବକ ସଞ୍ଚୟ ଯୋଜନା ଲଟେରୀରେ ପ୍ରଥମ ପୁରସ୍କାର ପାଇଛନ୍ତି। ସେହି ଯୁବକ ଶ୍ରୀ ମନ୍ମଥ ଦାସଙ୍କୁ ମୁଁ ଏବେ ଅନୁରୋଧ କରୁଛି, ସେ ଆସି ତାଙ୍କର ପ୍ରଥମ ପୁରସ୍କାର ଅର୍ଥ ମୁଖ୍ୟ ଅତିଥିଙ୍କ ପାଖରୁ ଗ୍ରହଣ କରନ୍ତୁ।
2: ସାର୍ ନମସ୍କାର।
1: ହରି, ତୁମେ ମନ୍ମଥ?
2: ଆଜ୍ଞା, ମୁଁ ମଣ୍ଟୁ, ଆପଣଙ୍କ ସେଇ ମଣ୍ଟୁ। ଭଲ ନା ମନ୍ମଥ?
1: ଓହୋ, ଯା ହଉ, ଭଗବାନ ତୁମର ଦୁଃଖ ବୁଝିଛନ୍ତି। ଭାଇମାନେ, ଆପଣମାନେ ଏଇ ମଣ୍ଟୁର ପରିଚୟ ହୁଏତ ଜାଣିନାହାନ୍ତି। ଦିନେ ସେ ଚଳନ୍ତା ଟ୍ରେନ୍ରେ ଚିନାବାଦାମ ଫେରି କରୁଥିଲା, କିନ୍ତୁ ନିଜର ପରିଶ୍ରମ ଆଉ ଉଦ୍ୟମ ବଳରେ ଖଣ୍ଡେ ଦୋକାନ କରିଛି, ଦୁଇ ପଇସା ସେଥିରୁ ସଞ୍ଚୟ କରି ତାର ଫଳସ୍ୱରୂପ ଆଜି ଏ ପୁରସ୍କାର ପାଇଛି। ତାହେଲେ ମନ୍ମଥ ବାବୁ, ଏଥର ତୁମର ବିବାହ ଭୋଜିରେ ଯୋଗ ଦେବାକୁ ମୋତେ ନିମନ୍ତ୍ରଣ କରିବ ତ?
2: ସାର୍, ଆପଣ ଦୟାକରି ମୋତେ ବାବୁଡ଼ା କି ଲଜ୍ଜା ଦିଅନ୍ତୁ ନାହିଁ, ଆପଣଙ୍କର ଆଶୀର୍ବାଦରୁ ମୁଁ ଆଜି ନିଜ ଗୋଡ଼ରେ ଠିଆ ହେବାର ଭରସା ପାଇଛି।
1: ତମେ ଖାଲି ପରିଶ୍ରମୀ ନୁହଁ ମଣ୍ଟୁ, ବିନୟୀ ମଧ୍ୟ। ଏଇଭଳି ଯୁବକମାନଙ୍କୁ ପାଇ ଦେଶ ଆମର ଗର୍ବ ଅନୁଭବ କରେ।
2: ଆପଣଙ୍କ କଥା ମୁଁ ସବୁବେଳେ ମନେ ରଖିଛି ସାର୍। ସମ୍ପଦେ ନ ହେବ ଚାତର, ବିପଦେ ନ ହେବ କାତର। ଜୀବନରେ ବହୁ ଦୁଃଖ ଭିତରେ ମୋ ଦିନ କଟିଛି, ଆଜି ପୁରସ୍କାର ପାଇଲି ବୋଲି ସେଦିନ କଥା କ'ଣ ଭୁଲିଯିବି? ସେଇପାଇଁ ସାର୍ ମୁଁ ଗୋଟେ କଥା ଭାବିଛି।
1: କ'ଣ? କୁହ କୁହ ମଣ୍ଟୁ, ଯାହା କହିବାର କଥା ଏ ସଭାରେ ପ୍ରକାଶ କର।
2: ଭାଇମାନେ, ମୁଁ ଏଇ ପୁରସ୍କାର ଅର୍ଥକୁ ଶ୍ୟାମସୁନ୍ଦର ବାବୁଙ୍କ ହସ୍ତରେ ଅର୍ପଣ କରୁଛି। ଅନୁରୋଧ କରୁଛି ଏହି ଅର୍ଥ ଡାକଘରେ ଜମା ଦେଇ ଏକ ଜନମଙ୍ଗଳ ପାଠି ଗଠନ କରାଯାଉ, ସେହି ଅର୍ଥର ସୁଧରୁ ଗରିବ ନିରାଶ୍ରୟ ପିଲାମାନଙ୍କର ଥଇଥାନ ପାଇଁ କାର୍ଯ୍ୟ କରାଯାଉ।
1: ଧନ୍ୟ ଧନ୍ୟ ମନ୍ମଥ, ଧନ୍ୟ ତୁମର ଉଦାରତା।
2: ସାର୍, ଏଇ ଉଦାରତା ମୁଁ ଆପଣଙ୍କଠାରୁ ହିଁ ଶିଖିଛି, ଆଉ ଦିନେ ଏଇମିତି ଉଦାରତାର ପରିଚୟ ପାଇଥିଲି ଡାକ୍ତରବାବୁଙ୍କ ଠାରୁ।
1: ଉଦାରତାରେ କିନ୍ତୁ ତମେ ଆମଠୁ ବଳିଗଲ ମଣ୍ଟୁ, 1,00,000 ପ୍ରତି ଲୋଭ ନ ଦେଖି ମୁଁ ତ ପୁରା ଆଶ୍ଚର୍ଯ୍ୟ ହେଉଛି। ଆଜି ଯଦି ଦେଶ ତମ ଭଳି ସାହସୀ ଆଉ ଉଦାର ଯୁବକ ପାଏ, ତେବେ ଏ ଦେଶ ନିଶ୍ଚୟ ସୁନା ପାଲଟିଯିବ। ମୁଁ ତମର ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ଆଉ ଏ ସଭାର ପ୍ରତ୍ୟେକ ବ୍ୟକ୍ତି ତମ ଭବିଷ୍ୟତର ମଙ୍ଗଳ କାମନା କରନ୍ତୁ ବୋଲି ଅନୁରୋଧ କରୁଛି।
0: କିରେ, ଖିଆ ନାହିଁ ପିଆ ନାହିଁ, ଦିନ ରାତି ତ ଖଟି ଖଟି କଳା କାଠ ପଡ଼ିଲୁଣି, କୁଆଡ଼େ ପୁଣି ଏମିତି ତରତର ହୋଇ ବାହାରିଛୁ?
2: ବୋଉ, ଆମ ଗାଁ ଯୁବକ ସଂଘ ଭୁବନେଶ୍ୱର ପରା ଯୁବମେଳାରେ ଯୋଗ ଦେଇଛି।
0: ତୁ ବି ଯିବୁ ନା କ'ଣ?
2: ହଁ, ମୁଁ ଯିବି କାଲି ଛାଡ଼ି ପହରଦିନ।
0: ଦେଖ ପୁଅ, ସଦାବେଳେ ଏଇ ଗାଁ ଗାଁର ଯୁବକ ସଂଘ ପାଠାଗାର ଏଇସବୁ କଥା ବିଷୟରେ ଭାବିଲୁ, ତୋ ବୋଉକୁ ଟିକେ ଅନେଇଲୁ ନାହିଁ?
2: ବୁଝିଲି, ତୋର ସବୁବେଳେ ସେଇ ପୁରୁଣା କଥା ବାହାରିଛି।
0: ଦେଖ, ଘରକୁ ବୋହୁ ଆସିଲେ ଲକ୍ଷ୍ମୀ ଆସନ୍ତି, ତୋ ମନଲାଖି ଝିଅଟିଏ ବାହା ହେଇଯା। ମୋତେ ତ ଆଉ ଆଖିକୁ ଦିଶୁନି, ରୋଷେଇ କରୁ କରୁ ହାତ ପୋଡ଼ି ଦେଉଛି। ଦେଖ, ତୁ ସବୁବେଳେ ମୋ କଥାକୁ ଏମିତି ହସରେ ଉଡ଼ାଇ ଦେନା, ଯେଉଁ ଯୁବକମାନଙ୍କ କଥା କହୁଛୁ କିଏ ତୋ ଭଳି ସେମାନଙ୍କ ଭିତରୁ ଅବହେଳା ଅଛି କହିଲୁ? ତୋ ସାଙ୍ଗ ଜଡ଼ା, ହରିଆ, ମନୁଆ ଆଉ ସେଇ ଗଣିଆ ସମସ୍ତେ ବାହା ହୋଇ ପିଲାଝିଲାର ବାପା ହେଲେଣି, ଆଉ ତୁ ବୁଢ଼ା ହେବା ଯାଏ ଅବହେଳା ହୋଇ ବୁଲୁଥା।
2: ଆଲୋ ବୋଉ, ସେମାନଙ୍କର ମାଆ ମାନେ ସିନା ଅଯୋଗ୍ୟା, ତେଣୁ ଛାନିଆ ହୋଇ ବୋଉ ନେଇ ଆସିଲେ, ହେଲେ ମୋ ବୋଉ ତ ଶୁଣା ନାକି।
0: ଥାଉ ଥାଉ, ତୋର ସେ ସୁହାଗଡ଼ ଥାଉ, ଆଜି ଏଇ କାନିରେ ଗଣ୍ଠି ପଡ଼ିଲା, ତୁ ଯଦି ବାହା ହେବାକୁ ରାଜି ନ ହେଉ ତାହେଲେ ଏ ଘରେ ଆଜିଠୁ ରୋଷେଇବାସ ସବୁ ବନ୍ଦ, ମୋର ଉପାସ ତୋର ବି।
2: ବୋଉ, ତୁ ରାଗିଲୁ କି? ତୁ ପରା ମୋର ସୁନା ବୋଉ, ସୁନା ବୋଉ କ'ଣ ଏତେ

0: ତୁ ତ ତାକୁ ଦାନ କରିଦେଲୁ।
1: ସେ ପଇସାରେ ମୋର କ'ଣ ଅଛି ବୋଉ? ଭଗବାନଙ୍କ ଦାନ ମହତ କାମରେ ଲାଗିଛି। ସେ ପଇସାରେ ଆଜି କେତେ ଗରିବ ପିଲା ମଣିଷ ହେବାକୁ ଯାଉଛନ୍ତି, ଏଥିରେ କ'ଣ ତୁ ଖୁସି ନୁହଁ?
0: ହଉ ତୋ ଇଚ୍ଛା, ତୁ ଯାହା କହ।
1: ଏଇ ବସ୍ ଷ୍ଟାଣ୍ଡରେ ଆଉ ଟ୍ରେନ୍ରେ ଦିନେ ବୁଲି ବୁଲି ମୁଁ ଚିନାବାଦାମ ବିକୁଥିଲି ବୋଉ। ଟ୍ରେନ୍ରେ ଦିନେ ସେ ଲୋକଟା ମୋ ଚିନାବାଦାମ ସବୁ ଫିଙ୍ଗି ଦେଇଥିଲା। ଆଜି ସବୁ ଗୋଟିଏ ଗୋଟିଏ ଅତୀତ କଥା ମନେ ପଡ଼ିଯାଉଛି। ଭଗବାନଙ୍କ ଦେହରୁ ଆଜି ମୋର ଭାଗ୍ୟ ବଦଳିଛି।
0: ଆମେ ଟିକେ ଖାଇପିଇ ଭଲରେ ରହିଲେ ବୋଲି ଗାଁର କେତେକ ଲୋକଙ୍କ ଭାରି ଈର୍ଷାରେ ପୁଅ। ତୁ ଏଇ ଘର ଖଣ୍ଡକ କଲା ଦିନୁ ବେଶୀ ତ ଟୁପ୍ଟା ଫୁସ୍ଫାସ୍। ଏଇ କାଲିକା କଥା ଶୁଣୁନୁ, ଶଙ୍କରାମା ମୋତେ ଶୁଣେଇ ଶୁଣେଇ କହୁଥାଏ, ଚୋରା ମାଲ ବେପାର କରି ମଣ୍ଟୁଆଟା ଖୁବ୍ ବଢ଼ିଗଲା। ଗରିବଙ୍କ ତଣ୍ଟି ଚିପି ପାପ ଭାରା ବଢ଼ିଗଲା ତ, ଏବେ ସେଇ ପାପ ଧୋଇବା ପାଇଁ ମା ପୁଅ ଦୁହେଁ ତୀର୍ଥକୁ ବାହାରିଛନ୍ତି।
1: ହଉ ବୋଉ, ଯିଏ ଯାହା କହୁଥାଉ, ଆମେ ଧର୍ମରେ ଚାଲୁଥିଲେ ଆମର କିଛି କ୍ଷତି ହେବ ନାହିଁ। ସବୁ ଯୁଗରେ ତ ଏମିତି ନିନ୍ଦୁକ ଲୋକ ଥାଆନ୍ତି, ତା ବୋଲି ଆମେ ସେମାନଙ୍କ କଥା ଶୁଣି ହାତ ଗୋଡ଼ ବାନ୍ଧି ବସିଥିବା? ଦେଖିଲୁ ବୋଉ, ଆମର ବଡ଼ ଭାଗ୍ୟ, ତୁ ଯାହାଙ୍କୁ ଦେଖିବା ପାଇଁ ବ୍ୟସ୍ତ ହଉଥିଲୁ ସେ ଏ ଆଡ଼କୁ ଆସୁଛନ୍ତି।
2: ଆସନ୍ତୁ ସାର୍, ନମସ୍କାର।
3: କ୍ଷୁ ମନ୍ମଥ, ତମେ କୁଆଡ଼େ? ଓ, ଇଏ ତମ ବୋଉ ବୋଧେ। ନମସ୍କାର ଭଉଣୀ।
4: ନମସ୍କାର
1: ସାର୍। ଆପଣ ମୋ ବୋଉକୁ ନମସ୍କାର କରୁଛନ୍ତି?
3: ଆରେ ବାପା, ଯେତେ ହେଲେ ସେ ବୟସରେ ମୋଠୁ ଢେର ବଡ଼, ତା ଛଡ଼ା ତମ ଭଳି ପୁଅକୁ ଯିଏ ଜନ୍ମ ଦେଇଛନ୍ତି ସିଏ ତ ଖାଲି ମୋର ନୁହଁ, ସମସ୍ତଙ୍କର ନମସ୍କାର।
0: ଏତେ ବଡ଼ କଥା କୁହନ୍ତୁନି ବାବୁ, ଆପଣଙ୍କୁ ଟିକେ ଦେଖିବି ଦେଖିବି ବୋଲି କେତେ ଥର ମଣ୍ଟୁଆକୁ କହିଛି, ହେଲେ ଭାଗ୍ୟରେ ଜୁଟି ନଥିଲା। ଆଜି ମୋର କେତେ ବଡ଼ ଭାଗ୍ୟ, ଆପଣଙ୍କ ଦର୍ଶନ ପାଇଲି, ଆପଣଙ୍କ ପାଇଁ ଆଜି ମୋର ପୁଅ ମଣିଷ ହୋଇପାରିଛି।
3: ନାଇଁ ଭଉଣୀ, ମଣିଷ ନିଜେ ନିଜକୁ ଗଢ଼େ। ମଣ୍ଟୁ ନିଜେ ତାର ନିଜର ବୁଦ୍ଧି ଆଉ ସାହସ ପୁଣି ପରିଶ୍ରମ ବଳରେ ଆଜି ଏତେ ବାଟ ଆସିପାରିଛି। ହଉ ଛାଡ଼ ସେ କଥା। ହଁ, କୁହାରେ ଆଜି ସକାଳୁ ସକାଳୁ ମା ପୁଅ ଦେହ ବାହାରି ପଡ଼ିଛ?
1: ସାର୍, ଏଠୁ ଆମେ ବସ୍ରେ ଭଦ୍ରକ ଯିବୁ।
3: ଓ,
1: ସେଉଠୁ ତୀର୍ଥଯାତ୍ରୀ ସ୍ପେଶାଲ ଗାଡ଼ିରେ ଚାରିଧାମ ବୁଲିଯିବା ପାଇଁ ଠିକ୍ କରିଛୁ।
3: ଓ, ବେଶ ଖୁବ୍ ଭଲ କଥା।
1: ବାପା ଥିଲେ, ବାପା ବୋଉ ଦୁହେଁ ତାଙ୍କର ତୀର୍ଥଯାତ୍ରା କରିଯାଇଥାନ୍ତେ, ହେଲେ ସେ ଭାଗ୍ୟ ମୋର ନାହିଁ, ଏଣୁ ଭାବିଲି ବୁଢ଼ୀ ମାଆକୁ ଟିକେ ତୀର୍ଥ କରେଇ ଆଣେ।
3: ଠିକ୍ କରିଛ ମଣ୍ଟୁ, ପୁଅଠୁ ମା ବାପା ମାନେ ତ ବୁଢ଼ା କାଳରେ ଏଇତ କହି ଆଶା କରିଥାନ୍ତି। ବାପା ମାଆଙ୍କୁ ଭଲରେ ରଖିବା, ସେମାନଙ୍କର ମନ ଜାଣି କାମ କରିବା ହେଉଛି ପ୍ରତ୍ୟେକ ସୁପୁତ୍ରର କର୍ତ୍ତବ୍ୟ। ହଉ, ତମାନେ ଯାଅ, ଭଲରେ ଭଲରେ ଫେରି ଆସ।
0: ହଁ ବାବୁ, ଆଉ ଗୋଟେ କଥା, ଏ ପାଗଳାଟାକୁ ଟିକେ ବୁଝେଇ ଦିଅନ୍ତୁ, ସେ ବାହାସ ହୋଇ ଘର ଦ୍ୱାର କରୁ, ମୋତେ ତ ଭୁଲେଇ ଭାଲେ ଏତେ ଦିନ ଗଡ଼େଇ ଆସିଲାଣି, ହେଲେ ତୀର୍ଥରୁ ଫେରି ଆସିଲେ ଯେମିତି ଆଉ ଅମାନିଆ ନ ହୁଏ।
3: ନାଇଁ ନାଇଁ ମନ୍ମଥ, ବୋଉଙ୍କ ମନରେ ତମେ କଷ୍ଟ ଦେବାଟା ମୋଟେ ଠିକ୍ ନୁହେଁ। ତୀର୍ଥରୁ ଫେରିବା ପରେ ତମ ବାହାଘର ଭୋଜିରେ ଯୋଗ ଦେବାର ଆଶା ରଖିଲି।
1: ସାର୍,
3: ଆରେ ଏଥିରେ ଲାଜ କରିବାର କ'ଣ ଅଛି? ତମେ ବଡ଼ ହେଲ, ରୋଜଗାର କରି ପାଖରେ ଦୁଇ ପଇସା ରଖିପାରିଲ, ଆଉ ଚିନ୍ତା କ'ଣ? ଏବେ ଜୀବନ ସାଥିଟିଏ ଖୋଜି ଆଣିବା କଥା ନା? ଦୁହେଁ ସାଥୀ ହୋଇ ନିଜର ଘର ଦ୍ୱାର ଗଢ଼ିବ, ଦେଶ ସେବା ବି କରିବ। ଆଚ୍ଛା ହଉ, ତମ ବସ୍ ଟାଇମ୍ ହେଇଗଲାଣି, ମୁଁ ବି ଯାଉଛି, ପରେ ଦେଖା ହବ।
1: ସାର୍ ନମସ୍କାର।
3: ନମସ୍କାର। ନମସ୍କାର ଭଉଣୀ।
4: ନମସ୍କାର।
5: ବାବୁ, ପଇସାଟିଏ ବାବୁ, ମା ଏ ଛୋଟାକୁ ପଇସାଟିଏ ଦିଅ ମା।
1: କେଉଁ କାମ ନ କରି ଏମିତି ଭିକ ମାଗୁଛ କାହିଁକି?
5: ହଁ ବାବୁ, ଦିନେ କାମ କରୁଥିଲି, ହେଲେ ଆଉ କାମ କରିବାକୁ ଇଚ୍ଛା ନାହିଁ, କାମ କରି ତ ଏଇ ଫଳ ପାଇଛି।
1: କାମ କରି ଏଇ ଫଳ ପାଇଲ? ତାହେଲେ ସେଇଟା ତୁମର କାମ ନୁହେଁ, ଅକାମ।
5: ହଁ ବାବୁ, ମୋର ସବୁ କାମ ତକ ଅକାମ।
1: ଆରେ ଆରେ, ମୁଁ ତୁମକୁ କେଉଁଠି ଦେଖିଲା ଭଳିଆ ମନେ ହେଉଛି। ହଁ ହଁ, ମନେ ପଡ଼ିଲା, ତୁମେ ତୁମେ ମୋ
5: ହଁ ହଁ ବାବୁ, ମୁଁ ସେଇ ଅପଦାର୍ଥ ଯିଏ ତୁମର ଚିନାବାଦାମ ପାଚିଆ ଫିଙ୍ଗି ଦେଇଥିଲ ସେତେବେଳେ ଦାଦାଗିରି ନିଶାରେ, ଏଇ ଧରା ତାକୁ ମୁଁ ସରା ବୋଲି ମନେ କରୁଥିଲି।
0: ହେଲେ ପୁଅ, ତୁମର ଏ ଦଶା କେମିତି ହେଲା?
5: ମା, ଏସବୁ ମୋ କୁକର୍ମର ଫଳ। ଦାଦାଗିରି କଲାବେଳେ ବହୁ ନେତା ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ମୋ ହାତ ବାରିସି ହେଇଥିଲେ। ଏମାନେ ଦିନରେ ନେତା, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି, କିନ୍ତୁ ରାତିରେ ଏମାନେ ଚୋରା ବେପାରୀ। ମୋତେ ମଦ ଆଉ ଟଙ୍କା ଦେଇ ସେମାନେ ନିଜ ଅକ୍ତିଆରେ ରଖିଥିଲେ। ସେମାନଙ୍କ ଅଙ୍ଗୁଳି ନିର୍ଦ୍ଦେଶରୀ ଯାହାକୁ ଇଚ୍ଛା ତାକୁ ମୁଁ ହତ୍ୟା କରୁଥିଲି। ଏମିତି ଦିନେ ଗୋଟାଏ ଚୋରା ବେପାରୀ ନିର୍ଦ୍ଦେଶରୀ ୱାଗନ ଭାଙ୍ଗିବାକୁ ଯାଇ ରେଳ ଲାଇନ୍ରେ ଗୋଟେ ଗୋଡ଼ ମୋର କଟିଗଲା।

0: ଉଠିଗଲା।
1: ହଁ ବାବୁ, ଯେଉଁମାନଙ୍କ ପାଇଁ ୱାଗନ ଭାଙ୍ଗି ମୁଁ ଗୋଡ଼ ହରେଇଲି, ସେମାନେ ବୁଝି ନେଲେ ମୋ ଠାରୁ ସେମାନଙ୍କର କାମ ସରିଯାଇଛି। ଯେଉଁମାନେ ମୋତେ ଦିନେ ସେମାନଙ୍କର ମୂଲ୍ୟବାନ ଦଲିଲ ପରି ଟ୍ରେଜରୀରେ ସାଇତି ରଖୁଥିଲି, ମୋରି ଅବସ୍ଥା ଦେଖି ଏବେ ସେମାନେ ଅଦରକାରୀ କାଗଜ ପରି ମୋତେ ଫିଙ୍ଗି ଦେଲେ।
0: ସେମାନେ କାଳେ କାଳେ କୃତଜ୍ଞ ଭାଇ।
1: ହଁ ଭାଇ, ସେମାନଙ୍କର ଦୁଇଟି ଚେହେରା, ରାତିର ଚେହେରା ଠାରୁ ଦିନର ଚେହେରା ସମ୍ପୂର୍ଣ୍ଣ ଅଲଗା।
0: ଯାହା ହଉ, ଭଗବାନ ତୁମକୁ ବଞ୍ଚେଇ ଦେଲେ ଭାଇ। ତମେ ମୋର ବଡ଼ ଭାଇ ପରି, ଚିନାବାଦାମ ପାଛିଆ ଫିଙ୍ଗି ଦେଇ ତମେ ମୋର ବଡ଼ ଉପକାର କରିଛ। ସେଇଦିନରୁ ମୁଁ ମୋର ଭାଗ୍ୟ ଗଢ଼ିବାର ବଳ ପାଇଛି। ଆଜି ପୁଣି ଯେତେବେଳେ ତୁମର ଭେଟ ପାଇଲି, ଆଉ ତୁମକୁ ଛାଡ଼ିବିନି। ଚାଲ ଚାଲ, ମୋ ସାଙ୍ଗେ ତୀର୍ଥ କରିଯିବ, ତୀର୍ଥରୁ ଫେରି ମୋ ଦୋକାନରେ ବସି କିଣାବିକା କରିବ।
2: ହଁ ପୁଅ, ତୁମେ ଆମ ସାଙ୍ଗରେ ଚାଲ।
1: ଏଇ ଛୋଟ ପୁଅଟା ତୁମର କି ଉପକାରରେ ଆସିବ ମା?
2: ମା ଆଗରେ ସବୁ ପୁଅ ଯେ ସମାନ।
1: ମା, ତୁମର ପାଦ ଧୂଳି ଟିକେ ଦିଅ ମା, ସେଇଥିରୁ ମୋର ନୂଆ ଜୀବନ ଆରମ୍ଭ ହେଉ।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ସୌଜନ୍ୟରୁ ଏକ ଭିନ୍ନ ଧରଣର ନାଟକ ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସୁଭାଷ ଦାସ।

0: आ गया है विकसित भारत जी राम जी, जिसमें हर ग्रामीण को मिलेगी साल में 125 दिन रोजगार की गारंटी और काम वही जो ग्राम पंचायत कहे। विकसित भारत जी राम जी, गांव बढ़ेगा तभी देश बढ़ेगा। ग्रामीण विकास मंत्रालय, भारत सरकार द्वारा जनहित में जारी।
1: ओडिशा सरकारଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରଶ୍ମି କାନନଙ୍କୁ।

ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କଠାରେ କେତୋଟି ସୁଗମ ସଙ୍ଗୀତ। ଏଥିସହ ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ବଜେକୁ ଯାଉଛି। ଆମର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ସମ୍ପର୍କରେ ସରକାର ଅବଗତ କରାଉଥିବା ଲୋକସଭାରେ ସୂଚନା ଦେଲେ ସରକାର। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତ।

0: ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଏବଂ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ନବସୃଜନ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ। ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ବାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ତାରିଖ ସୋମବାର ଦିନ ପୂର୍ବାହ୍ନ 11ଟାରେ ପୁଣି ଲୋକସଭାର ଗୃହ କାର୍ଯ୍ୟ ଆରମ୍ଭ ହେବ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026ରେ ଥିବା ବିଧି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସଠିକ୍ ସମୟରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ରିପୋର୍ଟ କରିବା ଲାଗି ଜନସାଧାରଣଙ୍କୁ ଉତ୍ସାହିତ କରାଯିବାକୁ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷ ପରେ ଓ 2 ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ପୂର୍ବରୁ ଲୋକସଭାର କାର୍ଯ୍ୟ ପୂର୍ବାହ୍ନ 11ଟାରେ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଗୁଡ଼ିକ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳଗୁଡ଼ିକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗୃହରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ୍ର ପଦକ୍ଷେପ ନେଇ ବିବୃତ୍ତି ଦେବା ଲାଗି ଦାବି କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ କେତେକ ବିରୋଧୀ ସଦସ୍ୟ ଜାଣିଶୁଣି ପ୍ରଶ୍ନକାଳ ସମୟରେ ବାଧା ସୃଷ୍ଟି କରୁଛନ୍ତି। ଲୋକସଭାର ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସରକାରଙ୍କ ପକ୍ଷରୁ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଦିଆଯାଇଥାଏ। ସେ କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ଏକ ସୁସ୍ଥ ସଂସଦୀୟ ପରମ୍ପରା ନୁହେଁ।
1: ଆପକୋ ଜନତା ନେ ଚୁନକର ଭେଜା ହେ ସଂସଦ ମେ ଚର୍ଚ୍ଚା ସମ୍ବାଦ କେ ଲିଏ ଆପ ସଦନ କି ପବିତ୍ରତା କୋ ସମାପ୍ତ କର ରହେ ହେ ଉସକି ଗରିମା କୋ ସମାପ୍ତ କର ରହେ ହେ ମେଁ ଆପସେ ପୁନଃ ଆଗ୍ରହ କରତା ହୁଁ କି ଆପ ଅପନି ଅପନି ସିଟ୍ ପେ ବିରାଜେ।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11ଟାରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ପ୍ରଦର୍ଶନ କରିଥିଲେ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ତାରିଖ ସୋମବାର ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଏବଂ କୃଷକମାନଙ୍କୁ ଲାଭାନ୍ୱିତ କରିବା ଏହା ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ସରକାର ଖାଦ୍ୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଉଥିବା କହିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ କ୍ରୟ କରାଯାଉଥିବା ପ୍ରତ୍ୟେକ ଶସ୍ୟକୁ ପ୍ରଥମେ ସାଧାରଣ ଆବଣ୍ଟନ ବ୍ୟବସ୍ଥା ପାଇଁ ମହଜୁଦ କରାଯାଉ

0: ଘଟୁଛି। କେନ୍ଦ୍ର ସରକାର କହିଛନ୍ତି ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦ ଘଟଣା ନେଇ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଦେଶଗୁଡ଼ିକୁ ସଚେତନ କରାଯାଉଛି। ଲୋକସଭାରେ ଆଜି ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ସରକାର ଆତଙ୍କବାଦର ମୁକାବିଲା ଲାଗି 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। 6 ବହୁପକ୍ଷୀୟ ଗୋଷ୍ଠୀ ମାଧ୍ୟମରେ ସୀମାପାର ଆତଙ୍କବାଦ ଘଟଣା ସମ୍ପର୍କରେ ବାରମ୍ଭାର ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଯାଉଛି। ମନ୍ତ୍ରୀ କହିଛନ୍ତି କେତେକ ଦେଶ ପାକିସ୍ତାନକୁ ନିଜ ମାଟିରୁ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ଅନୁମତି ନ ଦେବାକୁ କହିଛନ୍ତି। ଶ୍ରୀ ସିଂ ସୂଚନା ଦେଇଛନ୍ତି ଗତବର୍ଷ April 22 ତାରିଖରେ ସଂଗଠିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ସୁରକ୍ଷା ଲାଗି ନେଉଥିବା ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇ ଦସ୍ତାବିଜ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଗସ୍ତରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ଠାରେ ପ୍ରଧାନମନ୍ତ୍ରୀ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ASIP ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ବିଶ୍ୱ ଔଷଧ ନିୟାମକ ସମ୍ମିଳନୀ 2026 ବିଶ୍ୱସ୍ତରୀୟ ଔଷଧ ନିର୍ମାଣ ନବସୃଜନ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତିକ ସହଯୋଗକୁ ମଧ୍ୟ ଆହୁରି ଦୃଢ଼ କରିବ। ଶ୍ରୀ ଗୋୟଲ କହିଛନ୍ତି ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀ ଔଷଧ ନିୟାମକ ସହଯୋଗ କ୍ଷେତ୍ରରେ ଭାରତ ପାଇଁ ଏକ ବୈଶ୍ୱିକ ମଞ୍ଚ। ଏହି ସମ୍ମିଳନୀରେ ବିଭିନ୍ନ ଦେଶର ଔଷଧ ନିୟାମକ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଓ ମୁଖ୍ୟମାନେ ଏକତ୍ର ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ଦ୍ୱାରା ଭାରତର ଅନ୍ୟାନ୍ୟ ଦେଶ ସହ ସହଯୋଗ ବୃଦ୍ଧି ପାଇବା ସହିତ ବାଣିଜ୍ୟ ଚୁକ୍ତିନାମା ନେଟୱାର୍କ ବିସ୍ତାର ହୋଇପାରିବ। ଏହାବ୍ୟତୀତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର ଔଷଧ ସହଜରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଦେଶରେ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ନବସୃଜନ ଲାଗି ଆୟୁଷ ମନ୍ତ୍ରଣାଳୟ ଏବଂ ଇଣ୍ଡିଆ ଏଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆୟୁଷ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୁଝାମଣା ଫଳରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗବେଷଣା, ଡିଜିଟାଲ୍ ସ୍ୱାସ୍ଥ୍ୟ, ଦକ୍ଷତା ନିର୍ମାଣ ଓ ନବସୃଜନକୁ ଅଧିକ ସୁଯୋଗ ମିଳିପାରିବ। ମନ୍ତ୍ରଣାଳୟ କହିଛି ଏହି ଭାଗିଦାରିତା ଫଳରେ ଆୟୁଷ ଏବଂ ତତ୍ସମ୍ପର୍କିତ ଗବେଷଣା, ଔଷଧୀୟ ବୃକ୍ଷ ଓ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇ ଭବିଷ୍ୟତ ଲାଗି ଏକ ଦୃଢ଼ ଆୟୁଷ ଇକୋସିଷ୍ଟମ୍ ନିର୍ମାଣ କରାଯାଇପାରିବ। ଝାଡ଼ଖଣ୍ଡର ବିଜେପି ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା କଡ଼ରମା ସାଂସଦ ଅନ୍ନପୂର୍ଣ୍ଣା ଦେବୀ ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱ ସରକାରରେ ବିଭିନ୍ନ ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ହସ୍ତଗତ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟର ଯୁବକମାନେ ଏ ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ବିଜେପି ସାଂସଦମାନେ ଏକାଠି ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ସ୍ୱଷ୍ଟ କଲେ ସରକାର। 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଉଥିବା ଲୋକସଭାରେ ସୂଚନା ଦେଲେ ସରକାର। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ।
1: The headlines. Lok Sabha passes the registration of births and deaths amendment bill 2026. Both houses of parliament adjourn for the day amid opposition uproar over several issues. Hyderabad police registers FIR against Meta India officials for spreading objectionable content on Prime Minister Narendra Modi. Families of injured Delhi police personnel during CJP protest demand justice. Call for greater protection during public demonstrations. Pakistani forces continue brutality against peaceful protesters.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ। ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ଏହି ବିଧେୟକରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଧି ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସଠିକ୍ ସମୟରେ ଜନସାଧାରଣଙ୍କୁ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷ ପରେ ଓ 2 ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ଭାଦର ପ୍ରସାରଣ ବନ୍ଦ କରିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିଭିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କରେ ପୋଷ୍ଟ କରି ଶ୍ରୀ ମାଝୀ କହିଛନ୍ତି, ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ଭଳି ସଙ୍କଟ ସମୟରେ ପ୍ରତିଟି ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଭାବିତଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ମାଧ୍ୟମରେ ଜରୁରୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳସେଚନ ବିଭାଗ ସଚିବଙ୍କ ସହ ଆଲୋଚନା କରାଯାଇଛି। ଭୟଭୀତ ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟା ଯୋଗୁଁ 15 ଜିଲ୍ଲାର 57 ବ୍ଲକର 446 ପଞ୍ଚାୟତ, 1362 ଗ୍ରାମ ଓ 11 ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ 791,846 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ

0: ଲକ୍ଷ 68,943 ଜଣ ରହିଥିବା ବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ବିଭାଗୀୟ ଅଧିକାରୀମାନେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଫାୟାର ସର୍ଭିସେସ୍ର ସହଯୋଗରେ ଲୋକଙ୍କ ପାଖକୁ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଉଛନ୍ତି। ବୟସ୍କ ମହିଳା ଏ ସମସ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡାକ୍ତରୀ ଟିମ୍ ମଧ୍ୟ ରିଲିଫ୍ ସେଣ୍ଟର୍ମାନଙ୍କୁ ମଧ୍ୟ ଅଛନ୍ତି। ଯେଉଁମାନେ ବନ୍ୟା ସମୟରେ ଅସୁସ୍ଥ ହୋଇଛନ୍ତି ତାଙ୍କର ଚିକିତ୍ସା କଥା ମଧ୍ୟ ସେମାନେ ବୁଝୁଛନ୍ତି। ପଶୁ ସମ୍ପଦ ପାଇଁ ମଧ୍ୟ 20 ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଚାଉଳ, ଚୁଡ଼ା, ଗୁଡ଼ ଠାରୁ ଆରମ୍ଭ କରି ରୋଷେଇ ଖାଦ୍ୟ ମଧ୍ୟ ଲୋକଙ୍କୁ ପରିବେଷଣ ହେଉଛି।
0: ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ଏସ୍ଆର୍ସି ପାଣିପାଗ ବିଜ୍ଞାନ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ଭଦ୍ରକ ଜିଲ୍ଲାରେ ବନ୍ୟା ଯୋଗୁଁ ଧାମନଗର, ଭଣ୍ଡାରୀ ପୋଖରୀ, ବନ୍ତ, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର ସମେତ 7 ବ୍ଲକର 110 ପଞ୍ଚାୟତ, 423 ଗ୍ରାମର 4,70,000 ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। 1,58,228 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଯାଜପୁର ଜିଲ୍ଲାର ବୈତରଣୀ, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟାଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର 8 ବ୍ଲକର 97 ଗ୍ରାମ ପଞ୍ଚାୟତର 1,37,010 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ 7 ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଖଡ଼ିଆଳ ଡୁଆଝର ରାସ୍ତା ମରାମତି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ନୂଆପଡ଼ା, କୋମନା, ବୋଡ଼େନ ଓ ଖଡ଼ିଆଳ ସମେତ 4 ବ୍ଲକର 9 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। 385 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 6 ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ 84.8 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 624.60 ଫୁଟ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ପେଣ୍ଠକଟାସ୍ଥିତ ଆଇଟିଆଇ କଲେଜ ନିକଟରେ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭର ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ସେମାନଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର 8 ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବୀମା ବ୍ୟବସ୍ଥା କରିଥିବାରୁ ଏହି କ୍ଷେତ୍ରରେ କାର୍ଯ୍ୟରତ ଚାଷୀମାନେ ଅସମୟରେ କ୍ଷତି ସହିବାରୁ ବର୍ତ୍ତି ପାରୁଛନ୍ତି। ଏଥିପାଇଁ ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
3: ମୁଁ ଏତେ ଖୁସି ଅଛି ଯେ ଆମ ପରିବାର ବି ସମସ୍ତେ ଖୁସି ଅଛନ୍ତି। ଏଇଟା ଯେବେଠାରୁ ମୁଁ ଜାଣିଲି ଯେ ମୁଁ 15 ରାଷ୍ଟ୍ରପତି ଭବନରେ ପହଞ୍ଚିବି, ମୁଁ 2016 ମସିହାରୁ ଆକ୍ୱାକଲଚର ସହିତ ସଂଶ୍ଲିଷ୍ଟ। ଏହାର ପ୍ରଡକ୍ସନ ବହୁତ ଭଲ ଏବଂ

0: କେଟ୍ ପ୍ରାଇସ୍ ବହୁତ ଭଲ, ଏହାଦ୍ୱାରା ଉପକୂଳବର୍ତ୍ତୀ ଯେତେକ ମତ୍ସ୍ୟଜୀବୀ ଅଛନ୍ତି, ଇଏ ଚାଷ ଯେଉଁମାନେ କରୁଛନ୍ତି ବହୁତ ଲାଭବାନ ହୁଅନ୍ତି।
1: ନବରଙ୍ଗପୁର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍ଏମ୍ଏମ୍ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନଶୃଙ୍ଖଳା ଓ ରେଳ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଟିରେ ଅପରାହ୍ନ 5:10 ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡ 106 ମେଗାହର୍ ଯୋଗେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣନ୍ତୁ ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ନାନୀ ନମସ୍କାର।
1: ନମସ୍କାର ନମସ୍କାର।
0: ଆମେ ତ ଚାଷବାସ ଲୋକ, ଆଉ ଚାଷ
1: କଷ୍ଟ ତ
0: କାର୍ଯ୍ୟ
1: ନ
0: କରିବାକୁ ତ
1: କରିବାକୁ
0: କର୍ତ୍ତବ୍ୟ
1: ଅଛି କେବେ।
0: କରିବାକୁ ପଡିବ ଯାହା ହେଲେ ମଧ୍ୟ, ତେଣୁକରି ଆମେ ଆମର କର୍ତ୍ତବ୍ୟରୁ ହେଳା କରିପାରିବା କି?
1: ନାଇଁ, ହେଳା କଲେ ଆଉ ପେଟ ପୋଷିବା କେମିତି? କାମ ତ କଲେ ଖାଇବା, ଆଉ କଣ କରିବା?
0: ସେଇଟା
1: ଆଉ
0: ପରା।
1: ଦେଖୁଛ, ବର୍ଷା ବର୍ଷି ଟିକେ ଆରମ୍ଭ ହେଇଛି, ଏ
0: ହଁ,
1: ସମୟରେ ତ ବିଲ ବାଡିରେ ତ ଭଲ କାମ ଟିକେ ହବ।
0: ଭଲ କାମ ହେଲେ ତ କଣ ହବ? ଏ ତ ଜଳବାୟୁ ଯୋଉ ସମସ୍ୟା ହଉଛି, କୋଉ
1: କୁହନ୍ତୁ
0: ଅଞ୍ଚଳରେ
1: କଣ?
0: ଟିକେ ପାଣି ବର୍ଷା ବେଶୀ ବର୍ଷିଲା ଆଡୁ କୋଉ କୋଉ ଅଞ୍ଚଳରେ ପାଣି ମଧ୍ୟ ଟିକେ ବି ନାହିଁ।
1: ନାଇଁ କମ ଆକା, ଆମ ଅଞ୍ଚଳରେ ତ ବର୍ଷା କମ ଅଛି ଏକା, କଣ କରିବା? ତଥାପି ତ ଆରମ୍ଭ କରିବାକୁ ପଡିବ କାମ।
0: ସେଥିପାଇଁ ଆମର ଦେଖୁଛ ବିଭିନ୍ନ ପ୍ରକାର ଆମର ଚାଷ ହଉଛି, ଆମର ଅଞ୍ଚଳରେ ବିଭିନ୍ନ ପ୍ରକାର ଚାଷ ଭିତରେ
1: ହଁ
0: ଆଉ
1: ହଁ
0: ଗୋଟେ ଅର୍ଥକାରୀ ଫସଲ ଉପରେ ମୁଁ କଥାବାର୍ତ୍ତା ହେଇଥିଲି।
1: ମୁଁ ଆଜି ବୈଠକ ରଖିଛ କି?
0: ହଁ, ବୈଠକରେ ଅର୍ଥକାରୀ ଫସଲ ମାନେ ଆମର ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷର ଚାହିଦା କିଭଳି ଅଛି।
1: ଆଚ୍ଛା,
0: ଗଞ୍ଜାମ ଜିଲ୍ଲାରେ ଚିନି ଶିଳ୍ପ ତ ଜାଣିଛ, ଆସିକାରେ
1: ହଁ
0: ଅଛି,
1: ସଂସ୍କାର ଅଛି। ହଁ
0: ଆସିକାର ଚିନି ଶିଳ୍ପ ବୋଇଲେ ପୁରା ସାରା ଭାରତରେ ଫେମସ ଅଛି। ଚିନି ଶିଳ୍ପ ମାଧ୍ୟମରେ ତାଙ୍କ ଜରିଆରେ କିଭଳି ଆଖୁ ଚାଷୀମାନଙ୍କୁ ସୁବିଧା ସୁଯୋଗ ଦଉଛନ୍ତି, ଆଉ ତାରି ଫଳରେ ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ ଚାହିଦା କିଭଳି ଅଛି, ଆମର ସେ ଆସିକା ଚିନି କଳର ହିଁ ତତ୍ତ୍ୱାବଧାର କହେ, ସେ ଯୋ ସିଡିଏ ମାନେ ଆଖୁ ଉନ୍ନୟନ ତତ୍ତ୍ୱାବଧାରକ, ସେ ଆଜ୍ଞା ଆମର ହଉଛନ୍ତି ସୁକାନ୍ତ କୁମାର ପଣ୍ଡା।
1: ଆଚ୍ଛା ଆଚ୍ଛା, ହଁ
0: ହଁ, ସେ ଆଜ୍ଞା କଣ କଣ କହିଛନ୍ତି ଆଗ ଶୁଣିବା।
1: ହଁ ହଁ ଶୁଣିବା।
0: ପଣ୍ଡା ଆଜ୍ଞା ନମସ୍କାର।
2: ନମସ୍କାର ନମସ୍କାର।
0: ଆଜି ଆମେ ଗଞ୍ଜାମ ଜିଲ୍ଲାର ଯୋଉ ଚାଷ କ୍ଷେତ୍ରରେ ଆଖୁ ଚାଷର କିଭଳି ଚାହିଦା ରହିଛି ସେ ସମ୍ପର୍କରେ ଆମେ ଜାଣିବା। ଆମେ ଦେଖିବା ଚାଷ କ୍ଷେତ୍ରରେ ଚାଷୀମାନେ ବିଭିନ୍ନ ପ୍ରକାର ଚାଷ କରନ୍ତି, ଧାନ ଚାଷ କରନ୍ତି, ରବି ଫସଲ କରନ୍ତି, ତାପରେ ଫୁଲ ଚାଷ କରନ୍ତି, ପନିପରିବା ଚାଷ କରନ୍ତି, ଉଦ୍ୟାନ ଚାଷ, ବିଭିନ୍ନ ପ୍ରକାର ଚାଷ ଅଛି।
2: ଆଜ୍ଞା
0: ସେ ଚାଷ ମଧ୍ୟରେ ଆଖୁ ଚାଷ ହେଉଛି ଗୋଟେ ନିଆରା।
2: ଆଜ୍ଞା,
0: ଏ ଆଖୁ ଚାଷ ଚାଷୀମାନେ କେଉଁ ଭଳିଆ ପାଣିପାଗ, କେଉଁ ଭଳିଆ ଜଳରେ ସେମାନେ କିଆରିରେ କରିପାରିବେ ସେ ତା ବିଷୟରେ ଆପଣ ନିହାତି ଭଲ ରୂପେ ଜାଣିଥିବେ, ଆଉ ଆଖୁ ଚାଷୀମାନଙ୍କ ପାଇଁ ବୋଲି ଏହା ଗୋଟେ ପରାମର୍ଶ।
2: ଆଖୁ ଚାଷ ପାଇଁ ଦେଖନ୍ତୁ, ଆଖୁ ଚାଷ ପାଇଁ ବର୍ଷ ସାରା ପାଣିର ଆବଶ୍ୟକ ପଡ଼େ,
0: ଆଜ୍ଞା,
2: ୟାକୁ ବହୁତ ପାଣି ପାଣିର ଆବଶ୍ୟକ,
0: ପାଣି
2: ପାଣି
0: ନିହାତି
2: ଥିବା
0: ଦରକାର।
2: ଜାଗାରେ ହିଁ ଆଖୁ ଚାଷ ହୁଏ,
0: ଆଚ୍ଛା,
2: ବିଶେଷ କରି ବାଲିଆ ଦୋରସା ମାଟିରେ ହିଁ ହୁଏ। ସେ କଲେ ଭଲ ପାଣି, ତାକୁ ଆଜି ମଡ଼େଇଥିବେ, ତାର ସପ୍ତାହଟେ ପରେ ଆଉ ଥରେ ଜମି ପୁରା ପାଗ ହେଉଥିବ, ବୋଲେ ସେଇ ଜମିରେ ଆଖୁ ଫସଲ ବହୁତ ଉର୍ବର, ସେ ଜମିରେ ଆଖୁ ଫସଲ ଭଲ ହୁଏ।
0: ମାନେ ମାଟିଟା ଦୋରସା ମାଟି ଦରକାର,
2: ଦୋରସା,
0: ହଁ, ବାଲିଆ ଦୋରସା,
2: ବାଲିଆ
0: ଦୁଇଟା
2: ଦୋରସା
0: ଯାକ,
2: ମାଟିରେ ଆଖୁ ଫସଲ ଭଲ ହେବ।
0: ଆଜ୍ଞା। ଆଚ୍ଛା, ଆମେ ସାଧାରଣତଃ ନଦୀ ତଟ ଅଞ୍ଚଳରେ ଆଖୁ ଚାଷ ଦେଖିବାକୁ ମିଳୁଛି,
2: ପ୍ରାୟ ନଦୀ ତଟ କୁହନ୍ତୁ, ନତୁଆ ଆମର ଏ ଯେଉଁ କଦଳା ବେଗୁନିଆପଡ଼ା ବ୍ଲକରେ ଅଛି, ସାଳିଆ ଡ୍ୟାମ୍, ଆମର ରସୁକୁଲିଆ କେନାଲ ସିଷ୍ଟମ, ଆମର ସେ ଯେଉଁ ଅଛି ଜାନିମିଲ୍ଠୁ ବରହମପୁର ପର୍ଯ୍ୟନ୍ତ ଅଛି ସେ କେନାଲ ସିଷ୍ଟମ। ଏଇ କେନାଲ ବେଲ୍ଟରେ ଆମର ବିଶେଷ କରି ଆସ୍କା ବ୍ଲକରେ ଆମର ବୋରୱେଲ୍ ପଏଣ୍ଟରେ ଆଖୁ ଚାଷ କରାଯାଏ।
0: ଯୋଉଟା
2: ଆଜ୍ଞା
0: ଆସିକା ନୂଆ ଗାଁରେ ଚିନି
2: ଆଜ୍ଞା

0: ଟିଏ ସେଇ ଅଞ୍ଚଳରୁ ଧରିକିରି ଆମେ ଋଷିକୁଲ୍ୟା ମୁହାଣରେ ଦେଖିଛୁ ହିଞ୍ଜିଳି କାଠଠୁ ଆସିକା ପର୍ଯ୍ୟନ୍ତ ଏ ପାଖେ ଆମର ଶେରଡ଼ ବ୍ଲକ
1: ଆଜ୍ଞା ଆଜ୍ଞା
0: ଏଇ ଅଞ୍ଚଳରେ ସବୁ ଆଖୁ ଚାଷ ହୁଏ।
1: ହୁଏ
0: ହେଲେ ସେ ଆଖୁ ଚାଷ ନିହାତି ଆମର ନଦୀ ତଟ ଅଞ୍ଚଳରେ ହିଁ ଆଖୁ ଚାଷ କରାଯାଏ।
1: ନଦୀ ତ କେନାଲ ତଟ ମାଇନର ଇରିଗେସନ ବନ୍ଧ ଯେଉଁ ଅଛି ଆମର MIP ଯେଉଁ ଅଛି ମାଇନର ଇରିଗେସନ ପ୍ରୋଜେକ୍ଟ ସେଗୁଡ଼ାରେ ମଧ୍ୟ ଆମର ଆଖୁ ଚାଷ ହୁଏ।
0: ହଁ ହେଲେ ଚାଷୀମାନେ ଯେଉଁ ଆଖୁ ଚାଷ କରୁଛନ୍ତି ମାନେ କେତେ କିଆରିକୁ କେତେ ଆଖୁ କେମିତି ଉତ୍ପାଦନ ହେଇପାରୁଛି?
1: ଚାଷୀ ଆଜ୍ଞା ଗୋଟେ ଏକର ପିଛା ମିନିମମ୍ ସେ 40 ରୁ 45 ଟନ୍ ଆଦାୟ କରନ୍ତି।
0: ଆଜ୍ଞା
1: 40 ରୁ 45 ଟନ୍ ଆଦାୟ କରନ୍ତି ଏକର ପିଛା।
0: ଏକର ପିଛା
1: ଆଜ୍ଞା
0: ଯେତେବେଳେ ଯେଉଁ ଆଖୁ ଚାଷ କରନ୍ତି ପ୍ରଥମେ ଯେଉଁ ତାର ପିଲ ବା ତାର ଗଜ ଆଖୁ ଏଗୁଡ଼ା ଯେଉଁ ସବୁ ସେମାନେ ଆଣନ୍ତି କେଉଁଠୁ ବିହନ?
1: ଚାଷୀ ଆଜ୍ଞା ଆମର କାରଖାନାଟା ସାଧାରଣତଃ ଡିସେମ୍ବର ଲାଷ୍ଟ ଜାନୁଆରୀ ଫାର୍ଷ୍ଟରେ ଫାର୍ଷ୍ଟ ୱିକ୍ରେ କାରଖାନା ଚାଲେ। ସେତେବେଳେ ଚାଲିଲେ ସେ ଥଣ୍ଡା ପାଗରେ ହିଁ ଚାଷୀ ଆଖୁ ଚାଷ କରନ୍ତି। ପ୍ରାୟ 160 ଭାଗ 70 ଭାଗ ସେଇ ଥଣ୍ଡା ଜିନିଷରେ ଆଖୁ ଚାଷ କରନ୍ତି। ସେତେବେଳେ ଯେତେବେଳେ ଆମର ଫ୍ୟାକ୍ଟ୍ରି ଚାଲେ ତା'ର ଅଗ୍ରଭାଗଟା ଚାଷୀ ତା ନିଜ ବିହନ ରୂପେ ବ୍ୟବହାର କରିକି ମୂଳ ଭାଗଟାକୁ କାରଖାନା ପେଢ଼ା ଉପଯୋଗ ପାଇଁ ବୋଲି ସେ କାରଖାନାକୁ ପେଡ଼େ। ହେଲେ ତାଦ୍ୱାରା ଯେଉଁ ଚାଷୀ ଆଗ୍ରହ ତା ପାଖରେ ନିଜ ପାଖରେ ବିହନ ରହିଗଲା ତେଣୁ ସିଏ ଆଉ ଟିକିଏ ଉତ୍ସାହ ହେଉଛି ତା'ର ଆଖୁ ଟିକିଏ ଲଗାଇବା ପାଇଁ। ତା'ର ନିଜ ଆଖୁଟାକୁ ବିହନ ରୂପେ ବ୍ୟବହାର କରିବ ମୂଳ ଆଖୁଟାକୁ କାରଖାନାକୁ ପେଢ଼ା ଯୋଗାଇ ପାଇଁ ପଠାଇବ।
0: ଆଜ୍ଞା ଯେତେବେଳେ ଆମେ ଆଖୁ ଚାଷ କରୁଥିଲେ ଚାଷୀମାନେ ଆମେ ପିଲାବେଳୁ ଦେଖି ଦେଖି ଆସିଛୁ ଯେଉଁ ଆଖୁ ନିଜେ ପେଡ଼ିକିରି ସେଥିରୁ ଗୁଡ଼ ତିଆରି କରୁଥିଲେ।
1: ଆଜ୍ଞା
0: ଗୁଡ଼ ସହିତ ନବାତ ମଧ୍ୟ ତିଆରି କରୁଥିଲେ ଗାଁ ଗହଳିରେ ଆଖୁ ଚାଷୀମାନେ ସବୁ ନିଜର ପେଡ଼ା ତାଙ୍କର ଥିଲା ଯେଉଁଟା ଆଖୁ ପେଡ଼ୁଥିଲେ। ତା ପାଇଁ ନୂଆରେ କଳକାରଖାନା ବସିଲାଣି ଯେଉଁଟାକି ଆସିକା ଅଞ୍ଚଳରେ ଯେଉଁ ଚିନି ଶିଳ୍ପଟି ଅଛି ସେଇଟା କେବେଠୁ ଆରମ୍ଭ ହୋଇଛି? ଚିନି ଶିଳ୍ପଟା ହେବା ପରେ ତାର ଆଖୁ ଚାଷୀ ମାନଙ୍କ ପ୍ରତି କିଭଳି ସମ୍ପର୍କ ରହିଛି?
1: ଦେଖନ୍ତୁ ଚାଷୀ ଆଖୁ ଲଗାଇ ସେ ଗୁଡ଼ କରୁଥାଏ। ସେ ଗୁଡ଼ କରିବା ବେଳେ ସେ ଯେମାନେ ଗୁଡ଼ କରିବେ ଗୋଟେ କଳ ଆଖୁ ଗୁଡ଼ କଳ କରିବା ପାଇଁ ତାକୁ ଥରେକେ 6 ଜଣ ଲୋକର ଆବଶ୍ୟକ
0: ପଡ଼ୁଥିଲା।
1: ସେ ଅନୁପାତରେ ସେ ଆଖୁ ବହୁଳ ପରିମାଣରେ ସେ ଲଗାଇ ପାରିବ ନାହିଁ। ଯେହେତୁ ଲଗାଇଲେ ସିଏ ସେତିକି ତା ଗୁଡ଼ ସେ କେଲୁଆରେ ପେଢ଼ି ପାରିବ ନାହିଁ। ତାକୁ ଧରି ଚାଷୀ ଆଖୁ ପ୍ରତି ତାଙ୍କର ଉତ୍ସାହ ଅଛି ତେଣୁ ଅଧିକ ପରିମାଣରେ ଆଖୁ ଲଗାଇ କାରଖାନାକୁ ଦେବା ପାଇଁ ବୋଲି ସେମାନେ ଅଧିକ ପରିମାଣରେ ଆଖୁ ଲଗାଇଥାନ୍ତି।
0: ଆଜ୍ଞା ସେମାନେ କାରଖାନା ସହିତ କେମିତି ଯୋଗସୂତ୍ର ରଖନ୍ତି? ମାନେ ଚାଷୀମାନେ ଯଦି ଚାଷ କରିଦେଲେ ଆପଣ କାରଖାନା ଯେଉଁ ନେବା ଆଣିବା ମାନେ ଗାଡ଼ିରେ ଯେଉଁ
1: ଏଥିପାଇଁ ଆମର କାରଖାନା ତରଫରୁ ପ୍ରତି ଡିଭିଜନ ୱାଇଜ୍ରେ ପ୍ରତ୍ୟେକ ଡିଭିଜନରେ ଗୋଟେ ଗୋଟେ ସେଣ୍ଟର ଫିଲ୍ଡ ମ୍ୟାନ୍ ସେଣ୍ଟର ଜଣେ ଗୋଟେ ଗୋଟେ ସିଡ଼ିଏ ସେଣ୍ଟର ଅଛି। ସେ ସିଡ଼ିଏ ମାନେ ଚାଷୀଙ୍କ ସହିତ
0: ଯୋଗସୂତ୍ର
1: ରଖନ୍ତି ସିଡ଼ିଏ ଆମର ପ୍ରାୟ 30 ଜଣ ସିଡ଼ିଏ ଅଛନ୍ତି। 30 ଜଣ ସିଡ଼ିଏ ବିଭିନ୍ନ ଅଞ୍ଚଳରୁ ଚାଷୀଙ୍କ ଦ୍ୱାରା ଯାଇ ତାଙ୍କର ଚୁକ୍ତିକୁ ଏଗ୍ରିମେଣ୍ଟ କରନ୍ତି। ବିହନ ଫାର୍ଷ୍ଟ ଏଗ୍ରିମେଣ୍ଟ କରନ୍ତି ତାପରେ ତାଙ୍କୁ ବିହନ ଯୋଗାନ୍ତି ପରବର୍ତ୍ତୀ ସାର ଯୋଗାନ୍ତି। ସାର ଯୋଗାଣ ପରେ ଆଖୁ ସେମାନଙ୍କର ବ୍ୟାଙ୍କ ଆଖୁ ସେମାନଙ୍କର ଫସଲ ଉଠାଇବା ପାଇଁ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କୁ ଲୋନ୍ ସୁବିଧା ତାଙ୍କୁ ଦିଆଯାଏ। ଲୋନ୍ ସେ କଲା ପରେ ତାର ଆଖୁ କାରଖାନାକୁ ଯୋଗାଣ ସରିବା ପରେ ତାର ଲୋନ୍ ପରିମାଣ ଯେତିକି ଥିବ ତାର ମୂଳ ସୁଧ ସହ ଦେଇ ଆଉ ଅଧିକ ସେ ଚାଷୀ ପାଏ।
0: ଜଣେ ଚାଷୀ ଏକର ପିଛା ଯଦି ଜମିରେ ସେ ଆଖୁ ଚାଷ କରିଥିବ
1: ଆଜ୍ଞା
0: ଏକର ପିଛାରେ ସେ କେତେ ଲାଭବାନ ହେଇପାରିବ କେତେ ପ୍ରଫିଟ୍ ଅଛି?
1: ଏକର ପିଛା ସେ ଚାଷୀ ମିନିମମ୍ ଗୋଟେ ଚାଷୀ ଏକର ପିଛା 15,000 ରୁ 20,000 ଲାଭବାନ ପାଇବ।
0: ପ୍ରତ୍ୟେକ ଚାଷୀମାନେ କେବଳ ଏକର ତ ଲଗାନ୍ତିନି ଗୋଟେ 5 ଏକର ବା କିଏ 10 ଏକର ଏମିତି ସବୁ ଲଗାନ୍ତି। ଆଚ୍ଛା ଏଇଟା ଆମେ ବର୍ଷକୁ ଥରେ ହିଁ ଆଦାୟ କରୁଛେ
1: ଆଖୁ ଚାଷ
0: ଗୋଟିଏ ବର୍ଷକୁ ଗୋଟିଏ ତାର ଋତୁ ଥିବ ବା ତାର ମାସ କିମ୍ବା ବର୍ଷ ଥିବ?
1: ଆଜ୍ଞା ୟାର ଆମର ବିଶେଷ କରି ଡିସେମ୍ବର ଠୁ ମାର୍ଚ୍ଚ ଏପ୍ରିଲ ଭିତରେ ଏକା ହିଁ ଆଖୁ ଆମର
0: ଉତ୍ପାଦନ
1: ହୁଏ। ଡିସେମ୍ବର ଠୁ ମାର୍ଚ୍ଚ
0: ଭିତରେ
1: ଆଉ ତାପରେ ଆଖୁ ହେଲେ ଆମର ଆଖୁ ତ ହେଉନି ଆମର ଜଳବାୟୁରେ ଆଖୁ ସେଥିରେ ସରକାରାଂଶ ଆସୁନି।
0: ଆଚ୍ଛା
1: ଡିସେମ୍ବର ଠୁ ମାର୍ଚ୍ଚ।
0: ଆଜ୍ଞା ଆପଣ ଯେତେବେଳେ ଯେଉଁ କୋଦଳା ଅଞ୍ଚଳ କଥା କହୁଥିଲେ କୋଦଳା ଆଉ ଖଲିକୋଟ ଅଞ୍ଚଳରେ ଯେଉଁ ପରିଦର୍ଶକ ହିସାବରେ ରହିଛନ୍ତି ବା ସୁପରଭାଇଜର କାମ କରୁଛନ୍ତି ସେ ହିସାବରେ ସେଇ ଅଞ୍ଚଳର ଆଖୁ ଚାଷୀମାନଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି ଅଛି ଆଉ ତା ସହିତ ଆଖୁ ଚାଷୀମାନେ କିଭଳି ଲାଭ ଉଠାଇ ପାରୁଛନ୍ତି?
1: ଦେଖନ୍ତୁ ସୁପରଭାଇଜର ହିସାବରେ CDA ତ କାମ କରନ୍ତି ତାଙ୍କୁ ଆମେ ତାଙ୍କୁ ସହଯୋଗ କରିବା ପାଇଁ ସେପଟ ଏରିଆରୁ ଆମର ଟ୍ରକ୍ରେ ବାଇ ଟ୍ରକ୍ରେ ଆମର ଗୁଡ଼ାଏ ଟ୍ରକ୍ ମିନିମମ୍ 25ଟା ରୁ 30ଟା ଟ୍ରକ୍ ସେ ଏରିଆକୁ ଦିଆଯାଏ।

0: ଚାଷୀକୁ ଆମେ ଯୋଗସୂତ୍ର ରଖି ତାକୁ ଆମେ କଟିଂ ଅର୍ଡ଼ର ଦେଉ। ଆଜି କଟିଂ ଅର୍ଡ଼ର ଦେଇ ଚାଷୀର ଆଖୁ ପ୍ରସ୍ତୁତ ହେଲା ମାତ୍ରେ ହବାର 24 ଘଣ୍ଟା ଗୋଟେ ଦିନ ପରେ ସେ ଆଖୁ ଆମେ ଆଉ ପରିବହନ ହିସାବରେ ଆମେ ଚାଷୀଙ୍କ ସହିତ ଯୋଗ ସେଇ ଟ୍ରକ୍ କାରଖାନା ମାଧ୍ୟମରେ ଚାଷୀ ତାର ପରିବହନ ଖର୍ଚ୍ଚ ଦିଏ, କିନ୍ତୁ କାରଖାନା ମାଧ୍ୟମରେ ହିଁ ସେ ଯୋଗସୂତ୍ର ରଖାଯାଏ। ଆଜି ଧରନ୍ତୁ ଆଜି ମୋର ମୋ ପାଖରେ 4-20 ଟ୍ରକ୍ ଅଛି, ମିନ୍ସ ମୁଁ ସେ ଏରିଆରୁ 30 ଲୋଡ଼ କିମ୍ବା 35 ଲୋଡ଼ ଆଣିବା ପାଇଁ କଟିଂ ଅର୍ଡ଼ର ଦେବି। ସେଇ ହିସାବରେ ସେଇ ଆଜି ସେମାନେ ଯେଉଁ 30 ଲୋଡ଼ ଆଜି ଥିବ ତା ନେକ୍ସଟ 24 ଘଣ୍ଟା ଭିତରେ ସେଇ 30 ଲୋଡ଼ ଆଖୁ ଆମେ କାରଖାନାକୁ ଯୋଗାଣ କରିବୁ। ଚାଷୀଙ୍କ ସହିତ କୋଅର୍ଡିନେସନ କରିକି ପ୍ରତିଦିନ 30-35 ଲୋଡ଼ ମୁଁ କଟିଂ କରିକି ସେଇ 30 ଲୋଡ଼ 24 ଘଣ୍ଟା ଭିତରେ ଆଜି ସନ୍ଧ୍ୟାରେ ସେ ପ୍ରସ୍ତୁତ କଲା ମିନ୍ସ ତାର କାଲି ସନ୍ଧ୍ୟା ସେ ଆଖୁ ତାର ଆମେ ଆଣିକି
1: ଶିଳ୍ପରେ
0: ପହଞ୍ଚାଇବା ବ୍ୟବସ୍ଥା ଆମର ସ୍ଥାନୀୟ CDAଙ୍କ ମାଧ୍ୟମରେ ଆମେ ବ୍ୟବସ୍ଥା କରୁଛୁ।
1: ଆଚ୍ଛା ଆଚ୍ଛା, ହେଲେ ଯଦି ଚାଷୀ ଜଣେ ଚାଷ କଲା ଆଖୁ ଚାଷ, ସେ ଯେଉଁ ବିହନ ଆପଣ ଯୋଗାଇଲେ ବା ଆପଣ ତାଙ୍କୁ ପରାମର୍ଶ ଦେଲେ ଅମୁକ ଜାଗାରେ ଅଛି ବା ବିହନ ଏମିତି ଲଗାଇବେ, ଏସବୁ ମାଧ୍ୟମରେ ଯେଉଁ ଚାଷୀମାନେ ଆଗ ଭଳିଆ ଯେଉଁ ଆମେ ପିଲାବେଳୁ ଦେଖି ଦେଖି ଆସୁଥିଲୁ ଆଖୁ ଚାଷ ବହୁଳ ଭାବରେ ଚାଷ ହେଉଥିଲା, ବର୍ତ୍ତମାନ ଧୀରେ ଧୀରେ ଚାଷ ମଧ୍ୟ କମିଯାଇଛି, ହେଲେ ଚିନି ଶିଳ୍ପର ମଧ୍ୟ ନିଶ୍ଚୟ ଆଦାୟ ଆଦାୟଟା କମି କମି ଯାଉଛି, ହେଲେ ସେଇ ମାଧ୍ୟମରେ ଆପଣ ଚାଷୀମାନଙ୍କୁ କେମିତି ଉତ୍ସାହିତ କରିବେ?
0: ସେଇ ମାଧ୍ୟମରେ ଆଜିକାଲିକା ଯୁଗରେ ଲୋକମାନେ ଆଖୁକୁ ହେଲା ମିନିମମ ଆମର ଲୋକଙ୍କର
1: ଆବଶ୍ୟକ, ଯେକୌଣସି ଚାଷରେ ଲୋକ ଆବଶ୍ୟକ,
0: ଯେହେତୁ ଲୋକ ବିଶେଷ କରି ଆଖୁ ଚାଷରେ ବହୁତ ଲୋକ
1: ଆବଶ୍ୟକ।
0: ଦେଖନ୍ତୁ ଆପଣ ଆଖୁଟା କାଟିବେ, ତାକୁ ଡ୍ରାଇ ସଫା କରିବେ, ତାକୁ ବାଇଡିଂ କରିବେ, ଟ୍ରକ୍ରେ ଆଣିକିରି ଲୋଡିଂ କରିବେ, ଆଖୁ ଆବଶ୍ୟକ। ତେଣୁ ୟାକୁ ଆମେ କରିବା ପାଇଁ ଯାହା ହେଲେ ତ କାରଖାନାକୁ ତ ବଞ୍ଚାଇବା ପାଇଁ ଚାଷୀଙ୍କୁ ଆଜିକାଲି ଯାନ୍ତ୍ରିକ କରିବାରେ କାରଖାନା ଯେଉଁ ଯନ୍ତ୍ରପାତି ହିସାବରେ ମେକାନିଜି ସିଷ୍ଟମରେ ଆଖୁ ଚାଷ କରିବା ପାଇଁ ଚାଷୀଙ୍କୁ ଆମେ ପରାମର୍ଶ ଦେଉ।
1: ଆଚ୍ଛା ଆଚ୍ଛା,
0: ଯାହାଦ୍ୱାରା ଗୋଟେ ଚାଷୀ ଧରନ୍ତୁ ଗୋଟେ ପାୱାର ଟିଲର ବିଲ ଭିତରେ ଯିବ, ଆମେ ଆଖୁଟା ଚାଷ କରିବା ପାଇଁ ଗୋଟେ 5 ଫୁଟ 5 ଫୁଟକୁ 2.5 ଫୁଟ ଗଛକୁ ଗଛ ଧାଡ଼ିକୁ ଧାଡ଼ି 5 ଫୁଟ ଗଛକୁ ଗଛ 2.5 ଫୁଟ ବ୍ୟବଧାନରେ ଗୋଟେ ଗଛ ଲଗାଇବା ଦ୍ୱାରା ଆମର ସେ ଭିତରେ ପାୱାର ଟିଲର ଯାଇ ଘାସ କୋଡ଼ାଟା କରିପାରିବ, ହୁଡ଼ା ଟେକାଟା ହେଇପାରିବ,
1: ପାୱାର
0: ଟିଲରରେ ଘାସ କୋଡ଼ା ହୁଡ଼ା ଟେକା ଏ ଦୁଇଟା କାମ ମଧ୍ୟ ହେଇପାରିବ, ୟା ଦ୍ୱାରା ଆମର ଲୋକଙ୍କର ସଂଖ୍ୟାଟା କମିବ
1: କମିଯିବ। ତା ସହିତ ପାଣି ମଧ୍ୟ ଆମେ ଯେଉଁ ମୋଟର ମାଧ୍ୟମରେ
0: ମଡ଼ାଇ
1: ପାରିବା। ବର୍ତ୍ତମାନ ଆଖୁ ବଢ଼ିଥିବ, ସେଠି ଆଖୁ ପାଇଁ ତ ପ୍ରିୟ ଜିନିଷ ହେଉଛି ଆମର ହାତୀ, ଯେଉଁ ଜଙ୍ଗଲ ଏରିଆ ଥିବ ସେଠୁ ହାତୀ ଆସିଲେ ତ ଆଖୁ କିଆରି ନଷ୍ଟ କରିଦେଉଥିବ, ତା ପାଇଁ ଆପଣ କିଭଳି ଚାଷୀମାନଙ୍କୁ ସହାୟତା କରୁଛନ୍ତି?
0: ଏଇଟା ତ ଗଭର୍ଣ୍ଣମେଣ୍ଟର ଇନ୍ସୁରାନ୍ସ, ଆଖୁଟା ଗୋଟେ ଅର୍ଥକାରୀ ଫସଲ,
1: ଇଏ ଭାଲୁ ମଧ୍ୟ ପଶେ
0: ଆସେ, ଭାଲୁ ଆଜିକା ଦିନରେ ତ ବାରାହା ବହୁତ କ୍ଷତି କରନ୍ତି, ଆଜିକା ଦିନରେ ବାରାହା ବହୁତ ଫସଲ ନଷ୍ଟ କରନ୍ତି, କିନ୍ତୁ ଆଉ ସେଥିପାଇଁ ବୋଲି କିଛି ତ ଏଇଟା ଗୋଟେ ଆଖୁ ଗୋଟେ ଅର୍ଥକାରୀ ଫସଲ ହିସାବରେ ସରକାରଙ୍କ ତରଫରୁ ଏହାକୁ ଇନ୍ସୁରାନ୍ସ ସିଷ୍ଟମ କିଛି ନାହିଁ, ଆଉ ଚାଷୀ ଆଗା ଏହାକୁ ତଦାରଖ କରୁଛନ୍ତି ଆଉ।
1: ଆଚ୍ଛା ଆଚ୍ଛା,
0: ଚାଷୀ ନିଜେ ହିଁ ଯାଇ ତାକୁ ଜଗୁଛନ୍ତି,
1: ଜଗିକି
0: ତାଙ୍କ ସହାୟ କରନ୍ତି ଆଉ।
1: ହଁ, ନାଇଁ ସେମାନେ ଚାଷୀମାନେ ମଧ୍ୟ ଯଦି ଚାହିଁବେ ବନ ବିଭାଗରେ ମଧ୍ୟ ଜଣେଇ ପାରିବେ।
0: ଆଜ୍ଞା,
1: ହଁ, ସେମାନେ ଯାଇକି ବନ ବିଭାଗରେ ଜଣେଇ ପାରିବେ ଏ ଅଞ୍ଚଳରେ ଆମକୁ ହାତୀ ଆସିଲା କିମ୍ବା ଭାଲୁ ଆସିଲା, ତା ବାରିଆ ପଶିଲା, ଯାହାଫଳରେ ସେମାନେ କିଛି ସାହାଯ୍ୟ ସହଯୋଗ କରିବେ, ବନ ବିଭାଗ ମଧ୍ୟ ଦାୟିତ୍ୱ
0: ଅଛି।
1: ହଁ, ପ୍ରତ୍ୟେକ ଜିନିଷରେ ଆମର ବନ୍ୟଜନ୍ତୁ ଯଦି ପଶିଯିବ ନିଶ୍ଚୟ ବନ ବିଭାଗ
0: ଫସଲ କ୍ଷତି କରୁଛନ୍ତି
1: କରୁଛନ୍ତି, ତା ପାଇଁ ବନ ବିଭାଗ ମଧ୍ୟ ସେଥିପାଇଁ ବୁଝିବା ନିହାତି ଦରକାର
0: ବୁଝିବା ଦରକାର।
1: ସେଥିରେ ଆପଣ ମଧ୍ୟ ଜଣେ ପରିଦର୍ଶକ ହିସାବରେ, ଜଣେ ସୁପରଭାଇଜର ହିସାବରେ ଚାଷୀମାନଙ୍କୁ ସହାୟତା କରିବେ।
0: ଆଜ୍ଞା, ଆଉ ଗୋଟେ ଜିନିଷ, ଆଜିକା ଡେଟ୍ରେ ସରକାରଙ୍କ ନିୟମ ହିସାବରେ ଗୋଟେ ପଶୁ ମାରିଲେ ସେ ତ ଅପରାଧୀ,
1: ଅପରାଧୀ,
0: ତେଣୁ ତାଙ୍କୁ ମାରିପାରିବା ପାଇଁ ଏ ଗୋଟେ ଆମର ଆସିଛି ସୌର ଚାଳିତ ଯନ୍ତ୍ର ଗୋଟେ ଆସିଛି, ଆମେ ଶୁଣିବାକୁ ପାଉଛୁ ସେ ଯାକ ଝଟକା ଯେଉଁ ତାର ବାଉଣ୍ଡରୀ କଲେ ଧରନ୍ତୁ ବାରାହାଟେ ଗଲା, ସେ ଯେଉଁ ଝଟକାଇ ସେ ଆଉ ଯିବନି, ସେ ଆଉ ଯିବନି, ତେଣୁ ସରକାର ୟା ପ୍ରତି ଟିକେ ଦୃଷ୍ଟି ଦେଇ ଚାଷୀଙ୍କୁ ଯଦି ଟିକେ
1: ସହାୟତା
0: କରି ଜିନିଷ ଯୋଗାଇଲେ ଟିକେ ଭଲ ହୁଅନ୍ତା।
1: ଆଜ୍ଞା, ଯାହା ଖୁସି ଲାଗିଲା ପଣ୍ଡା ଆଜ୍ଞା, ଆପଣ ଆପଣଙ୍କ ଅଞ୍ଚଳରେ ଯେଉଁ କୋଦଳା ବା ଖଲିକୋଟ ଅଞ୍ଚଳରେ ଆପଣ ରହିଛନ୍ତି, ଆଖୁ ଚାଷୀମାନେ ଅଛନ୍ତି, ସେ ଆଖୁ ଚାଷୀରେ ଆପଣ କିଭଳି ତାଙ୍କୁ ସହାୟତା କରୁଛନ୍ତି, ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି, ଉତ୍ସାହିତ କରୁଛନ୍ତି, ଆଉ ଆଖୁ ଚାଷୀମାନେ ମଧ୍ୟ ଆପଣଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି,

0: ଆପଣ ମଧ୍ୟ ଆକୁ ଚାଷୀମାନଙ୍କ ସହିତ ଭଲ ସଂଯୋଗ ସୂତ୍ର ରଖିଛନ୍ତି, ଯାହାଫଳରେ କିଛି ଚାଷୀମାନଙ୍କୁ ଆପଣ ପରାମର୍ଶ ଦିଅନ୍ତୁ ଆଉ କିଛି ଆଗକୁ ବଢ଼ିପାରିବେ ଆଖୁ ଚାଷ।
1: ଚାଷୀଙ୍କୁ ତ ଆମେ ସବୁ ଚାଷୀଙ୍କୁ କହୁଛୁ, ବିଶେଷ କରି ଆମର ହଂସତୁଳିର ଚାଷର ପ୍ରାୟ ପ୍ରତ୍ୟେକ ପରିବାର ସେମାନେ ଆଖୁ ଚାଷ କରନ୍ତି। ସେଇ ଗାଁର ହଂସତୁଳି ଗ୍ରାମ ସେ ଫିଲ୍ଡ ସେପଟେ ତାଙ୍କର ଯେହେତୁ ପାଣି ସୁବିଧା ତାଙ୍କ ପାଖରେ ଅଛି, ସାଇଆ ଡ୍ୟାମ୍ର ପାଣି ଅଛି, ସୁବିଧା ଅଛି, ସେଇ ଗ୍ରାମର ପ୍ରାୟ ସମସ୍ତେ ତା ପାଖରେ ସାଙ୍କୁଡ଼ା ଆଉ ତାଳସର ସୌରାପଲ୍ଲୀ ଏଇ ପାଖ ଗାଁ ସେମାନେ ଉତ୍ସାହର ସହିତ ଆଖୁ ଚାଷ କରନ୍ତି
0: କରନ୍ତି। ଆଜ୍ଞା, ଯାହା ହଉ ଖୁସି ଲାଗିଲା ପଣ୍ଡା ଆଜ୍ଞା, ଆପଣ ବହୁତ ସମୟ ଧରି ଆମକୁ ଆଜି ମାନେ ଆଖୁ ଚାଷର ଚାହିଦା ସମ୍ପର୍କରେ ଚାଷୀ ଭାଇମାନଙ୍କୁ ଆମ ଶ୍ରୋତା ଭାଇମାନଙ୍କୁ ଶୁଣେଇଲେ। ରହିଲୁ ଆଜ୍ଞା, ନମସ୍କାର।
2: ନମସ୍କାର। ଭଲ କଥାଟି ମାନେ ତ ଆମର ଦେଖୁଛ ନାଇଁ, ଚିନି କଳ ଥିବାରୁ ପାଖରେ ଆମକୁ ଆଖୁ ଚାଷଟା କଲେ ଭଲ ସୁବିଧା, କାହିଁକି ନା ସବସିଡି ମିଳୁଛି, ବିଭିନ୍ନ ପ୍ରକାର ତାଲିମ ଆମେ ପାଇପାରୁଛେ ପାଖରେ ଥିବାରୁ, ଆଉ ମାର୍କେଟିଂ ପାଇଁ ଚିନ୍ତା ରହୁନି, ବୋଲେ ଗାଡି ଆସିକି ମଧ୍ୟ ନେଇ ଯାଉଛି, ନହେଲେ ଆମେ ନେଇକି
0: ସୁବିଧା ସୁଯୋଗ ଅଛି, ଆଉ ପୁରା ପାଖକୁ ଆସିକି ଗାଡି ଧରିକି ଯିବେ,
2: ସେଟା ପୁରା ଭଲ ସୁବିଧା ରହିଛି। ନାଇଁ ଆଖୁ ଚାଷଟା ଯୋଉ ଅଞ୍ଚଳରେ ହଉଛି, ଯୋଉ ମାଟି ପାଣି ପବନକୁ ଭଲ ରହୁଛି ଆଖୁ ଚାଷଟା, ସେଠି କରିବା କଥା ଭଲ, ଆଉ କଣ।
0: ସେ ଅଞ୍ଚଳରେ ନେଇକି ହବ ଆଉ ଚାଲିଛି ଆଉ, ହେଲେ ଆମର ସରକାର ମଧ୍ୟ ତାର ଚାହିଦା ରିହାତି ଦଉଛନ୍ତି ନା, ବିଭିନ୍ନ ପ୍ରକାର ସବସିଡି ରଖିଛନ୍ତି।
2: ସବସିଡି ରଖିଛନ୍ତି, ହଁ ସବସିଡି ରଖିଛନ୍ତି। ତାପରେ ଆଜିକାଲି ଆମେ ଯୋଉ ପ୍ରକାର ଚାଷ କଲେ ମଧ୍ୟ ଆମେ ବିଭିନ୍ନ ପ୍ରକାର ତାଲିମ ପାଇପାରୁଛେ, ସେଟା ଗୋଟେ ବଡ କଥା, ନହେଲେ ଯୋଉ ଅନ୍ଧଭାବରେ କୋଉ କଥାଟା ନ ଜାଣିକି କରିଦେଲା ପରେ ସୁବିଧା ନଥିଲା, ଭଲ ନଥିଲା, ନଷ୍ଟ ହେଇଯାଉଥିଲା କି ଆଜି ଫସଲ ନଷ୍ଟ ହେଇଯାଉଥିଲା ଆମେ ଜାଣିପାରୁନଥିଲେ। ଏବେ କଣ ପ୍ରତି ସମୟରେ ଟୋଲ ଫ୍ରି ନମ୍ବର ମଧ୍ୟ ଅଛି ଯେ ବିଭିନ୍ନ ସବୁ ପ୍ରକାର ଚାଷ ପାଇଁ ବୋଲି ସବୁ ଟୋଲ ଫ୍ରି ନମ୍ବର ରହିଛି, ଆମେ ନମ୍ବରରେ ପଚାରି ପାରିବା ଯେ କିଛି ଗୋଟେ ଅସୁବିଧାର ସମ୍ମୁଖୀନ ଯଦି ହଉଛି।
0: କହିଲା ଭଳିଆ ଠିକ ଯେ, ଗୋଟେ
2: ଜଗନ୍ନାଥ ଭଜନଟେ ପକେଇ ଦିଅ
0: ଶୁଣିବା।

0: ବଢିଆ ଲାଗିଲା ଗୀତଟା ଆଉ।
1: ଭଲ ହେଲା ତ
0: ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ଆଉ, ସମୟ
1: ଦ୍ୱିତୀୟ
0: ହେଇଯିବ ନା।
1: ପର୍ଯ୍ୟାୟ ବେଲେ ଏବେ ସଫଳ ଚାଷୀ ସଫଳ
0: ସଫଳ।
1: ଚାଷୀରେ ଆମର ସେ ଭଦରାମ ଗୌଡ ତୋରଡ଼ା ବ୍ଲକର ବୋରସିଂହି ଗ୍ରାମ ବୁଝିଲେ ସେ ଅଞ୍ଚଳର ଭଦରାମ ଗୌଡ ଭାଇ ତାଙ୍କ ସହିତ ମୁଁ ବର୍ତ୍ତମାନର ଯୋଉ ପ୍ରକାର ଚାଷବାସ ଚାଲିଛି ତାରି ସମ୍ପର୍କରେ ଟିକେ କଥାବାର୍ତ୍ତା ହେଇଥିଲି ଆଗ ଶୁଣ ଭଦରାମ ଭାଇ ନମସ୍କାର
2: ନମସ୍କାର।
1: ସବୁ କଣ କରୁଛନ୍ତି ବର୍ତ୍ତମାନ
2: ଏବେ ବର୍ଷା ତ ନାହିଁ,
1: ଏ ବର୍ଷ ତ ପୁରା ଏକାଥରେ କି କଣ କି ଆଉ କିଛି ଅଞ୍ଚଳରେ ବର୍ଷା ହଉଛି ଆଉ କିଛି ଅଞ୍ଚଳରେ ବର୍ଷା ବିଲକୁଲ ନାହିଁ ଯାହାକି ପାଣିପାଗ ବହୁତ ଅସୁବିଧାର ସମ୍ମୁଖୀନ ହଉଛି ଆମର ଗଞ୍ଜାମ ଜିଲ୍ଲାରେ ଶୀଘ୍ର ବର୍ଷା ଆସିବା କଥା ଶୀଘ୍ର ଆଉ ବର୍ଷା ଆସୁନି ଏଣିକି ଡେରି ହେଇ ଆସୁଛି ଯେତେବେଳେ ଆମକୁ ନିହାତି ପାଣି ଦରକାର ପଡୁଛି ଚାଷ କ୍ଷେତ୍ରରେ ହେଲା ବେଳକୁ ପାଣି ନଥାଉଛି ଯେତେବେଳେ ପାଣି ଆବଶ୍ୟକତା ପଡୁନି ସେତେବେଳେ ପାଣି ବେଶୀ ହେଇଯାଉଛି ଏସବୁ ଚାଷବାସ ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କ ପରିଚୟଟା ଟିକେ ଦେବେ ଭାଇ
2: ହଁ, ଆମର ବୋରସିଂହି ସୋରଡ଼ା ବ୍ଲକ
1: ଆଜ୍ଞା ଆଜ୍ଞା ଆପଣଙ୍କ ନାଁ
2: ଭଦରାମ ଗୌଡ।
1: ଭଜରାମ ଗୌଡ ହେଲେ ଆପଣ କଣ ସବୁ କରନ୍ତି ଚାଷବାସ ହିଁ କରନ୍ତି ଆଉ କଣ କିଛି କରନ୍ତି କି କେବଳ ଧାନ ଚାଷ ଏବେ ତ ବର୍ତ୍ତମାନ ଖରିଫ ଋତୁ ଚାଲିଛି ଖରିଫ ଋତୁରେ ତ ନିହାତି ଧାନ ଚାଷରେ ଆପଣ ତଳି ଘରେ କିଭଳି ପ୍ରସ୍ତୁତି କରିଥିଲେ ନା ତଳି କେତେ ବଢିକିରି ତଳି ସବୁ ବଡ ବଡ ହେଇସାରିଲାଣି ନା
2: ବଡ
1: ଧାନ ରୁଆ ରୁଇ କରିବା ପାଇଁ ପ୍ରସ୍ତୁତି ଅଣ୍ଟା ଭିଡ଼ିଲେଣି
2: ହଁ, ତଳି ତଳି ଆଣ୍ଠ ହେଇଗଲାଣି ପୁରା
1: ହଁ ତଳି ଆଣ୍ଠ ହେଇଗଲା ଆଚ୍ଛା ତଳି ଘରେ ଆପଣ କେମିତି ପ୍ରସ୍ତୁତି କରିଥିଲେ
2: ହେଇଥାଉଛି ଆଉ। ଚାରିଘର ପାଞ୍ଚଘର
1: ଆଚ୍ଛା ଆଚ୍ଛା
2: ଥର ପାଞ୍ଚଥର ଚଷା ହଉଛି,
1: ହଁ
2: ତଳି ପକା ହଉଛି, ତାପରେ ପିଡ଼ିଆ ପକା ହଉଛି।
1: ହଁ ହଁ ଆଚ୍ଛା ପିଡ଼ିଆ ବେଲେ ଆପଣ ରାସାୟନିକ ସାର କଥା କହୁଛନ୍ତି
2: ହଁ
1: ରାସାୟନିକ ପିଡ଼ିଆ ୟୁରିଆ ବ୍ୟବହାର କରୁଛନ୍ତି ଆଉ ଜୈବିକ ଖତ ଜୈବିକ ସାର
2: ଜୈବ ସାର ପକା ହେଇଥାଉଛି, ଆଗେ ଦିନିଆ ତଳି ନ ପଡ଼ୁନୁ,
1: ତଳି ନ ପଡ଼ୁନୁ ଜୈବିକ ଖତ ମାନେ ଆପଣ ଜୈବିକ ଖତ ହେଲେ ଗୋବର ଖତ
2: ଗୋବର ଖତ ପକା ହେଇଥାଉଛି,
1: ହଁ ଆଉ କି ଖତ ସବୁ ପକଉଛନ୍ତି ଜମିରେ
2: ଛେଳି ମେଣ୍ଢି ଯାହା ତ ପଶୁ ଜନ୍ତୁର ଖତ ଆଉ।
1: ଆଚ୍ଛା ଆଚ୍ଛା ହଁ ସେ ଅଞ୍ଚଳରେ ସୁବିଧା ହଉଛି ଆପଣଙ୍କ ଅଞ୍ଚଳରେ
2: ହଁ ହଁ
1: ତା ଅର୍ଥ ଆପଣଙ୍କ ଅଞ୍ଚଳରେ ଗାଈ ବଳଦ ସବୁ ଅଛନ୍ତି
2: ହଁ କମ,
1: ହଁ ମାନେ ଆଗ ଅପେକ୍ଷା ବହୁତ କମିଗଲାଣି
2: ଗୋଟେ ଚାଳା ବାଗଣା କମିଗଲାଣି, 75% କମିଗଲାଣି,
1: ହଁ 75% ଭାଗ କମିଗଲାଣି ଆଉ ଗୋଟେ 25% ଭାଗ କୋଉଟେ କାଁ ଭାଗ ଏମିତି ଅଛି
2: 25% ଆଗା ଅଛି। ହଁ
1: ଆଚ୍ଛା ଆଚ୍ଛା ହେଲେ ତାହେଲେ ଦିନକୁ ଦିନ ଏବେ ସମସ୍ୟା ବଢି ବଢି ଯିବ ଯଦି କେବଳ ଆମେ ଆଉ ଜୈବିକ ଖତ ବ୍ୟବହାର କରିବାନି କେବଳ ରାସାୟନିକ ସାର ହେଲେ ରାସାୟନିକ ସାରଟା ବ୍ୟବହାର କରିବାଟା କଣ ମାନେ ଚାଷ କ୍ଷେତ୍ରରେ ଲାଭ ହଉଛି ଅଧିକ ବୋଲି ପକଉଛନ୍ତି ନା କଣ
2: ବେଗି ହବ ହଉଛି ଆଉ।
1: ଅତି ଶୀଘ୍ର ହଉଛି ଚାଷ କିନ୍ତୁ ଦ୍ୱିଗୁଣ ଲାଭ ହଉଛି
2: ହଁ
1: ଆଚ୍ଛା ଆଚ୍ଛା ଜୈବିକ ପଦ୍ଧତିରେ ଚାଷ କଲେ ବହୁତ ଲେଟ୍ ରହୁଛି ବିଳମ୍ବ ରହୁଛି ପୁଣି ଉତ୍ପାଦନ ମଧ୍ୟ କମିଯାଉଛି
2: କମି ଯାଉଛି।
1: ଆଚ୍ଛା ଆଚ୍ଛା ତେଣୁ କରି ଆପଣ ରାସାୟନିକ ସାରଟାକୁ ବ୍ୟବହାର ବେଶୀ କରୁଛନ୍ତି ଆଚ୍ଛା ହେଲେ ଏବେ ଆପଣ ଯୋଉ ତଳି ଘର ପ୍ରସ୍ତୁତି କଲେ ତଳି ଘର ଭିତରେ ଯୋଉ ଆପଣ ଇଏ କୋଉଠୁ ବ୍ଲକରୁ ମିଳିଲା ଧାନ ବିହନ ଧାନ
2: ହଁ ବ୍ଲକରୁ ଆଣିଥିଲୁ।
1: ହଁ ସୁବିଧାରେ ଆଣିପାରିଲେ ଏସବୁ କି କି ଧାନ ଲଗେଇଛନ୍ତି ଆଜ୍ଞା
2: ହାଇବ୍ରିଡ୍ ପୂଜା କାଜଲ
1: ହଁ
2: ବିଭିନ୍ନ ପ୍ରକାର ଧାନ ହଉଛି,
1: ହଁ ହଁ କାର୍ଯ୍ୟାଲ ପୂଜା ସବୁ ହାଇବ୍ରିଡ୍ ଆଜ୍ଞା ଆଜ୍ଞା
2: ହାଇବ୍ରିଡ୍ ଆଜ୍ଞା।
1: ଆଚ୍ଛା ଆଚ୍ଛା ଆଉ ବଳରାମ ମସୁରି ଏସବୁ ଯୋଉ ଚାଲୁଥିଲା ଆଗ ଏଗୁଡା ବି ଲଗଉଛନ୍ତି ଆଚ୍ଛା ଆଚ୍ଛା ହେଲେ ବର୍ତ୍ତମାନ ଆପଣ ଅଞ୍ଚଳରେ କେମିତି ପାଣି କେମିତି ସୁବିଧା ଅଛି
2: ଆଣିପାରିଲା ଏବେ କଦର୍ଯ୍ୟ ବର୍ଷା ନାହିଁ, ହରଭଙ୍ଗି ଆସିନି,
1: ହୁଁ
2: 30 ତାରିଖ ବେଳକୁ ଆସିବ ବୋଲୁଛନ୍ତି
1: ଏ ନିକଟରେ କଣ ଆପଣଙ୍କର ହରଭଙ୍ଗି ପ୍ରୋଜେକ୍ଟ ଅଛି ଯୋଉଟା ହରଭଙ୍ଗିରୁ ଯୋଉ କେନାଲରୁ ପାଣି ଛାଡୁଛି
2: କାମ ଯାହା ଲାଗିଛି ତ ହରଭଙ୍ଗିର
1: ଆଚ୍ଛା
2: ସେ କାମ ସରିଲା ଆଗା ଛାଡ଼ିବେ
1: ଆଗକୁ ଛାଡ଼ିବେ ହେଲେ ଆମେ ଶୁଣିଛୁ ଆପଣଙ୍କ ଅଞ୍ଚଳରେ ତ ସୋରଡ଼ା ଘାଇଟା ଅଛି ସେ ଘାଇର ପାଣିରେ ବ୍ୟବହାର ହେଇପାରୁଛି କି
2: ଆମର ସୋରଡ଼ା ଘାଇକି ଲିଙ୍କ ନାହିଁ, ଆମ ଗାଁରେ ଜମି ବାଡ଼ି ଯାଇଛି, ସୋରଡ଼ା ଘାଇକି ତଳ ଲୋକ ଆଗା ସୁବିଧା ପାଉଛନ୍ତି ନା।
1: ଯୋଉମାନେ ଆପଣ ଉପର ଅଞ୍ଚଳରେ ରହୁଛନ୍ତି ତାହେଲେ
2: ଆମର ପୁର ଅଞ୍ଚଳ ହଁ
1: ହଁ ହଁ ଯୋଉମାନେ ତଳ ଅଞ୍ଚଳର ଲୋକମାନେ ତଳ ଅଞ୍ଚଳର କିଛି ଗାଁ ଗୁଡାକ ରହିଛି ସେଟା ସୋରଡ଼ା ଘାଇର
2: ପାଣି
1: ପାଣିଟା
2: ଦେବା
1: ତାଙ୍କୁ ସୁବିଧା ହେଇପାରୁଛି
2: ମୁଣ୍ଡମରେ ଡୁବା ପାଉଛନ୍ତି ସେମାନେ,
1: ଆଜ୍ଞା ଆଜ୍ଞା ଆଜ୍ଞା ଓହୋ
2: ତଳ ଆଗା ପୁରା ଖିଲାଡ଼ି ବଞ୍ଜର ଉରା ହେଲେ ପାଉନାହାନ୍ତି।
1: ଓହୋ ଉପର ଉପର ଥିବା ଗାଁ ଗୁଡାକ ବା ଉପର ଅଞ୍ଚଳ ଗୁଡାରେ ଆପଣ ଜଳ ପାଇ ପାଉନାହାନ୍ତି
2: ନାଇଁ
1: ହେଲେ ତାହେଲେ ବର୍ଷା ଜଳକୁ ହିଁ ଅନେଇ ବସିବାକୁ ପଡୁଛି
2: ହଁ ବର୍ଷା
1: ବହୁତ ଅସୁବିଧାର ସମ୍ମୁଖୀନ ହଉଥିବ ଚାଷବାସ କେମିତି ଆଉ କରିବେ
2: ଚାଷ ବୋଲେ କହିଲେ ହରଭଙ୍ଗି ପାଣି ଆସିଲା ଆଗା ପୁରା ଚାରିଆଡେ, ଏବେ ତ ଆରମ୍ଭ ଆଉ
1: ହଁ ଏବେ କିଛି କିଛି ଅଞ୍ଚଳରେ ପାଣି ଅଛି ମାନେ କାଦ କଲେଣି ତାହେଲେ
2: ହଁ ଟିକେ
1: ଆଚ୍ଛା ଆଜ୍ଞା ଆଜ୍ଞା
2: ପମ୍ପରେ ପାଣି ଟାଣିକିରି ଏମିତି କଦର୍ଯ୍ୟରେ ଆଗା ଏବେ କାଦ ଚାଲିଛି, ହରଭଙ୍ଗିଟା ଆସିଲା ଆଗା ସୁବିଧା ହବ, ହରଭଙ୍ଗି ଆଶା ପଡିକି ଅଛୁ।
1: ହେଲେ ବିଭିନ୍ନ ପ୍ରକାର ସମସ୍ୟା ସମାଧାନ ହେଇପାରୁନାହିଁ ଆପଣଙ୍କ ଅଞ୍ଚଳରେ ଆପଣଙ୍କ ଅଞ୍ଚଳରେ ଆମର ଯୋଉ କୃଷି ଅଧିକାରୀ ମାନେ ଅଛନ୍ତି ସେମାନଙ୍କୁ କିଛି ଯାଇକି ଆପଣ କହୁନାହାନ୍ତି ମାନେ ଏସବୁ ଅବ୍ୟବସ୍ଥା ଲାଗି ଆମର ଚାଷ ଜମି
2: ଆଉ କହିଲେ କିଏ ଶୁଣିବ,
1: ଶୁଣୁନାହାନ୍ତି ସମାଧାନ ହେଇପାରିଲେ କି
2: କହିଲା ନାଇଁ କିଛି।

0: ଏବେ କାଇଁ ତମେ ଦେଖିଲ ପରିସ୍ଥିତି ଛାଡି ପାରୁନୁ ବୋଲି କହିଲେ ପାଣି ଆଉ ଛାଡି
1: ହଁ
0: ପାରୁନି।
1: ହଁ ହେଲା, କାମ ଚାଲିଛି ତାହେଲେ ଅରଭଙ୍ଗୀ ପ୍ରୋଜେକ୍ଟ ଯଦି କାମଟା
0: ପାଣି
1: ହେଇଗଲା ବୋଲେ ନିହାତି ପାଣି ହେଇପାରିବ
0: ଏ ବର୍ଷ ପାଣି ଅଛି,
1: ଆଜ୍ଞା, କିନ୍ତୁ ଛାଡ଼ି ନାହାନ୍ତି
0: କାମ ମରାମତି ଚାଲିଛି ତ କେନାଳ ଯାକ,
1: ଆଜ୍ଞା ଆଜ୍ଞା।
0: ଛାଡ଼ିବେ ଆଉ 30 ତାରିଖ
1: ନାଇଁ, ଯଦି ଖରାଦିନେ ଯଦି କାମ ଦାମ କରିଥାନ୍ତେ ବେଲେ
0: ଆଗରୁ
1: ବର୍ଷା ଦିନ ଅସୁବିଧା ହେଇନଥାନ୍ତା,
0: ହଁ
1: ଏବେ
0: ସେକଥା
1: ବର୍ଷା
0: ନାହିଁ,
1: ଦିନେ କାମ କଲେ ଚାଷ କ୍ଷେତ୍ରରେ ବହୁତ ଅସୁବିଧା ହଉଛି
0: ଅସୁବିଧା ହଉଛି, ନହେଲେ ଏତେବେଳୁ ଆରାମରେ ରୁଆ ହେତାଣି।
1: ଆଜ୍ଞା ଆଜ୍ଞା।
0: ହଁ
1: ହେଲେ ଆପଣ
0: ପରବର୍ତ୍ତୀ
1: ଅଞ୍ଚଳ ଏବେ
0: ଆରାମରେ
1: ରୁଆରୁଇ କିଛି ଅଞ୍ଚଳରେ ହେଇସାରିଲାଣି ନା କଣ,
0: କିଛି ନାହିଁ, ଆମର ଏଠି କିଛି ନାହିଁ, ଆମର ଏଠି
1: ଆରମ୍ଭ ହିଁ କରିନାହାନ୍ତି?
0: ନା ଏବେ ଆଗା ଆରମ୍ଭ ହେଇ, ଯୋଉ ଆଗର ବର୍ଷା ପାଣିଟା ଟିକେ ଟିକେ ଅଛି ଆଉ ବନ୍ଧ ଗାଡିଆ ଏମିତି ପକେଇକିରି ଆଗା ଏବେ ଆରମ୍ଭ କରୁଛୁ।
1: ଆଜ୍ଞା ଆଜ୍ଞା, ଯା ହଉ, ଧନ୍ୟବାଦ ଆପଣଙ୍କୁ। ବିଭିନ୍ନ ପ୍ରକାର ବାଧା ବିଘ୍ନ ଆସୁଛି, ସେ ବାଧା ବିଘ୍ନରେ ମଧ୍ୟ ଆପଣ ଚେଷ୍ଟା କରୁଛନ୍ତି ଚାଷ କରିବା ପାଇଁ।
0: ହଁ ଚେଷ୍ଟା,
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭଦରାମ ଭାଇ, ରହିଲୁ ଆଜ୍ଞା, ନମସ୍କାର।
0: ହଁ ନମସ୍କାର,
2: ହଁ ଭଲ ଆଉ
1: ଭାଇ ବଢିଆ କହିଲେ, ହେଲେ ଭାଇ କଣ ସରକାରୀ କର୍ମଚାରୀ ମାନେ ଅଛନ୍ତି, ଯାହା କିଛି ତାଙ୍କ କଥା ଟିକେ ଶୁଣୁନାହାନ୍ତି ହେଲେ ଭାଇଙ୍କର ଟିକେ ଅଭିମାନ।
2: ଅଭିମାନ କରିଛନ୍ତି। ହଁ ହଁ
1: ହଁ, ସେ ଅଞ୍ଚଳରେ ପାଣି ସମସ୍ୟା ବହୁତ ଏବେ ଅଛି, ବର୍ଷା ଦିନେ ପାଣି ଆସିବା ଜାଗାରେ କେନାଳ ଏବେ ତିଆରି ଚାଲିଛି, ଯାହା ଫଳରେ ହରଭଙ୍ଗୀ ପ୍ରୋଜେକ୍ଟ ସବୁ ପାଣି ଗୁଡାକ ଷ୍ଟକ୍ ହେଇକି ବନ୍ଦ ହେଇକି ରହିଛି, ତାଙ୍କ ଚାଷ ଜମିରେ ଆଉ ପାଣି କିଏ ପାଇପାରୁନାହାନ୍ତି,
2: ପାଣି ଦିଏ ପାଇପାରୁନାହାନ୍ତି
1: ସ୍ୱର୍ଗକୁ ଆଶ୍ରା କରିକି ଅନେଇକିରି ବସିଛନ୍ତି, ସିଆଡୁ ପାଣି ହେଲେ ତ କାଦ କରିବେ,
2: ହଁ
1: ତଥାପି
2: ହଁ
1: କିଛିଟା ଜାଗାରେ କାଦ ହେଇଛି ବୋଲି ବର୍ତ୍ତମାନ ରୁଆରୁଇ ଆରମ୍ଭ କରିବାକୁ ଯାଉଛନ୍ତି,
2: ଆରମ୍ଭ କର
1: ତଳି ସବୁ
2: ହଁ
1: ଭାଙ୍ଗିଲେଣି, ହେଲେ ରୁଆରୁଇ ସିନା କରିବେ, ହେଲେ ସବୁ ଜମିରେ କଣ ପାଣି ପାଇବ କିଏ,
2: ହଁ ହଁ
1: ସେ
2: ଢେପ ଜମି ଯାକ ପାଣି କୁଆଡେ ପାଇବ।
1: ହଁ
2: ହଁ
1: ସେ ସମସ୍ୟାଟା ଅସୁବିଧା ହଉଛି ଭାଇଙ୍କର ସମସ୍ୟା ଆଉ, ତେଣୁ ଯାହା ହେଲେ ମଧ୍ୟ ଆମେ ମଧ୍ୟ ବୁଝିବାର ଅଛି, ସରକାର ମଧ୍ୟ ବୁଝିବାର ଅଛି,
2: ହଁ ହଁ ସତ କଥା ସେଇଟା କହିଲ
1: ଚାଷୀମାନଙ୍କ
2: ତମେ।
1: ପାଇଁ
2: ହଁ
1: ଯଦି ସୁବିଧା ସୁଯୋଗ ନ କରିପାରିବା ଚାଷ କେମିତି କରିବା, ଅନ୍ୟ
2: ନାଇଁ ନାଇଁ
1: ଆମେ
2: ହବନି
1: ଖାଇବା
2: ତ,
1: କଣ?
2: ହଁ ଆମେ ଯଦି ଟିକେ ସାହାଯ୍ୟ ନ ପାଇବା କରିପାରିବାନି, କାହିଁକି ନା ଏବେ ସବୁ ପ୍ରକାର ମାନେ ପରିବେଶ ଯେତେବେଳେ ପରିବର୍ତ୍ତନ, ପାଣିପାଗର ପରିବର୍ତ୍ତନ ହେଇଯାଉଛି, ଖରାଦିନେ ଅତ୍ୟଧିକ ଖରା ହଉଛି, ବର୍ଷା ଦିନେ ବର୍ଷା ହଉନି, ତ ଚାଷ ପାଇଁ ବୋଲି କିଛି ତ ଅସୁବିଧା ନା ସେଯାକ, ଆମକୁ ତ ଯାହା ବି ହେଲେ ପାଣିଟା ନିହାତି ଭାବେ ଦରକାର, ତ ସରକାର ବୁଝିବାକୁ ପଡିବ ଯୋଉ ଅଞ୍ଚଳରେ ସମସ୍ୟା ରହୁଛି ଆଉ କଣ କରିବା।
1: ସମସ୍ତଙ୍କର ସୁବିଧା ଅସୁବିଧା ନ ବୁଝିଲେ ଆମେ କିଛି କରିପାରିବା, କେବଳ ଆମେ ପ୍ରକୃତିକୁ ଅନେଇକି ଗଛିଲେ ବି ହବ ନାହିଁ।
2: ନାଇଁ ନାଇଁ
1: ଚାଲ ଚାଲ
2: ହଁ
1: ଚାଲ, ତମେ ହେଲା ଯିବା।
2: ଯିବା ତାହେଲେ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: एक मजबूत घर बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
5: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस।
4: हर घर में कई कहानियां होती हैं, कुछ पुरानी यादें, कुछ नए लम्हे, हर दीवार हर कोना दास्तां बयां करता है
5: और इन पलों की मजबूत नींव है चेटिनाड सीमेंट का मैक्स क्रिट सीमेंट, 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस फॉर योर होम।
6: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
7: सिंपल है, तब भी भरोसा था और आज भी है, चेटिनाड सीमेंट पर।
5: मजबूती जो सालों नहीं पीढ़ियों तक चले, चेटिनाड सीमेंट का सुपर ग्रेड सीमेंट, 64 सालों की बुनियाद के साथ चेटिनाड सीमेंट द परफेक्ट कंक्रीट चॉइस।
8: আচ্ছা দাস বাবু, আপনার ঘরটা 1970 তৈরি হয়েছিল রাইট, হলে এই পর্যন্ত এত স্ট্রং কেমিতে আছে?
9: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্যে চেটিনাড সিমেন্ট উপরে
10: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া, চেটিনাড সিমেন্ট দ্য পারফেক্ট কনক্রিট চয়েস।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସ।
1: एपिसोड 107 107।